0: ଆଜି ପାଇଁ ଏଇଠି ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଆକାଶବାଣୀ କେନ୍ଦୁଝର, ସମୟ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ଗ୍ରୀଷ୍ମକାଳରେ ବିଷୁବ ମଣ୍ଡଳୀୟ ଅଞ୍ଚଳରେ ଥିବା ଭାରତବର୍ଷର ଅଧିକାଂଶ ସ୍ଥାନ ଉତ୍ତପ୍ତ ହୋଇଯାଏ। ସାଧାରଣ ଲୋକ ଏହି ସମୟରେ ଶୀତଳ ଉପଚାର ଚାହିଁବା ସ୍ୱାଭାବିକ, ଯଥା ଦେହେ ତଥା ଦେବେ। ଏହି ନୀତିରେ ଆପଣା ଆପଣାର ଇଷ୍ଟ ଦେବତାଙ୍କୁ ମଧ୍ୟ ଶୀତଳ ଉପଚାର ଭକ୍ତମାନେ କରିଥାନ୍ତି। ଶିବଭକ୍ତମାନଙ୍କ ପାଇଁ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷର ଷଷ୍ଠୀ ଏକ ଉତ୍ସବ ମୁଖର ଦିବସ। ଏହି ଦିବସଟି ଶୀତଳ ଷଷ୍ଠୀ ରୂପେ ଶିବ ପୂଜକମାନେ ପାଳନ କରିଥାନ୍ତି। ଭାରତବର୍ଷର ବିଭିନ୍ନ ଶୈବପୀଠ, ବିଶେଷ କରି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଥିବା 12 ସ୍ଥାନ, ଆମ ଓଡ଼ିଶା ରାଜ୍ୟର ଭୁବନେଶ୍ୱରର ଲିଙ୍ଗରାଜ, କଟକର ଧବଳେଶ୍ୱର ଗଡ଼ଗଡ଼େଶ୍ୱର, ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର, ଭଦ୍ରକର ଆଖଣ୍ଡଳମଣି, ଖୋର୍ଦ୍ଧା ଜିଲ୍ଲାର ଚଣ୍ଡେଶ୍ୱର ହଟକେଶ୍ୱର, କୋରାପୁଟର ଗୁପ୍ତେଶ୍ୱର, ନୟାଗଡ଼ ଜିଲ୍ଲାର ଲଡ଼ୁବାବା, ଢେଙ୍କାନାଳର କପିଳାସ ପର୍ବତ କନ୍ଦରରେ ବିରାଜିତ ଚନ୍ଦ୍ରଶେଖର, ପୁରୀର ପଞ୍ଚୁପାଣ୍ଡବ ନାମରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସଖା ଲୋକନାଥ, ଜମ୍ବେଶ୍ୱର, କପାଳମୋଚନ, ନୀଳକଣ୍ଠେଶ୍ୱର ଏବଂ ମାର୍କଣ୍ଡେଶ୍ୱରଙ୍କ ମନ୍ଦିରରେ ଶୀତଳଷଷ୍ଠୀ ଉତ୍ସବ ମହାସମାରୋହରେ ପାଳନ କରାଯାଏ। ସମ୍ବଲପୁରର ଝାଡ଼ୁଆପଡ଼ାର ଲୋକନାଥ ପ୍ରଭୁ ଏବଂ ନନ୍ଦପଡ଼ାର ବାଲୁଙ୍କେଶ୍ୱର ପ୍ରଭୁଙ୍କ ଶୀତଳଷଷ୍ଠୀ ଉତ୍ସବ ସମଗ୍ର ସହର ବଜାରରେ ଏକ ସାମାଜିକ ମହୋତ୍ସବ ରୂପେ ପାଳିତ ହୋଇଥାଏ। ଶୀତଳଷଷ୍ଠୀ ହେଉଛି ଶିବ ବିବାହ ଉତ୍ସବର ଏକ ଅଂଶ। ଜଳାଭିଷେକ ପ୍ରିୟ ମହାଦେବଙ୍କୁ ନାନା ପ୍ରକାର ଶୀତଳ ଉପଚାର ସହ ଉପାସନା କରାଯାଉଥିବା ହେତୁ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷର ଏହି ଷଷ୍ଠୀ ତିଥି ଶୀତଳଷଷ୍ଠୀ ନାମରେ ଖ୍ୟାତ। ମହାଦେବ ଶିବ ମଙ୍ଗଳମୟ, ସେ ଆଶୁତୋଷ ବର ପ୍ରଦାନକାରୀ। ତାଙ୍କୁ ସନ୍ତୁଷ୍ଟ କରିପାରିଲେ ସଂସାର ସୁଖମୟ ମଙ୍ଗଳମୟ ହେବ। ତାଙ୍କ ପରିବାରରେ ତାଙ୍କର ବାହନ ବୃଷଭ, ମା ପାର୍ବତୀଙ୍କ ବାହନ ସିଂହ, ପୁତ୍ର ଗଣେଶଙ୍କ ବାହନ ମୂଷିକ, ଶିବଙ୍କ ଗଳାରେ ସର୍ପ ଏବଂ ପୁତ୍ର କାର୍ତ୍ତିକେୟଙ୍କର ବାହନ ମୟୂର, ଏମାନେ ପରସ୍ପରର ଖାଦ୍ୟ ଏବଂ ଖାଦକ। ମାତ୍ର ମଙ୍ଗଳମୟ ଶିବଙ୍କ ପ୍ରଭାବରୁ ଏମାନେ ସମସ୍ତେ ମଙ୍ଗଳପ୍ରଦ ଅହିଂସା ମାର୍ଗକୁ ବାଛି ନେଇ ଭକ୍ତମାନଙ୍କ ସମ୍ମୁଖରେ

ଆଦର୍ଶର ଅମୃତଧାରା ବୁହାଇ ଦେଇଛନ୍ତି। ସର୍ବେ ଭବନ୍ତୁ ସୁଖିନଃ, ଏହି ନୀତି ହିଁ ଶିବ ପୂଜାର ମୂଳମନ୍ତ୍ର। ଓଡ଼ିଶାର ବହୁ ସ୍ଥାନରେ ପରିବାରର ଇଷ୍ଟ ଦେବତା ହେଉଛନ୍ତି ଈଶାଣ। ଈଶାଣ ଶିବଙ୍କର ଅନ୍ୟ ନାମ। ଏହି ଈଶାଣ ପ୍ରତ୍ୟେକ ଦିନ ଜଳ ଲାଗି ହୁଅନ୍ତି। ଗୃହିଣୀମାନେ ଈଶାଣ ପୂଜା ନ କରି ଅନ୍ନ ଜଳ ସ୍ପର୍ଶ କରନ୍ତି ନାହିଁ। ସମ୍ବଲପୁରରେ ଶିବ ପାର୍ବତୀଙ୍କୁ ବିବାହ କରାଇବା ପାଇଁ ବର ପିତାମାତା ଏବଂ କନ୍ୟା ପିତାମାତା ସ୍ଥିର କରାଯାଏ। ଓଡ଼ିଆ ପରିବାରରେ ବୈଦିକ ରୀତିରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୁଏ। ଶୀତଳଷଷ୍ଠୀରେ ମହାସମାରୋହରେ ବିବାହର ପରବର୍ତ୍ତୀ ଉତ୍ସବ ଅନୁଷ୍ଠିତ ହୁଏ। ସମଗ୍ର ସହର ଚଳଚଞ୍ଚଳ ହୋଇଉଠେ। ଜନସାଧାରଣ ଆପଣାଙ୍କୁ ମହାଦେବ ଶିବଙ୍କର କେବଳ ଭକ୍ତ ରୂପେ ନୁହନ୍ତି, ଆପଣାର ଲୋକ ଭାବି ଆନନ୍ଦରେ ଉତ୍ଫୁଲ୍ଲିତ ହୋଇଉଠନ୍ତି। ଶ୍ରୀଜଗନ୍ନାଥ ଧାମ ପୁରୀ ନିକଟସ୍ଥ ଷୋଳଶାସନରେ ଶିବ ମନ୍ଦିରମାନ ରହିଛି। ଏହି ମନ୍ଦିରମାନଙ୍କରେ ଶୀତଳଷଷ୍ଠୀ ଉତ୍ସବ ମହାସମାରୋହରେ ପାଳିତ ହୋଇଥାଏ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଜେ ପ୍ରତିମା ମଦନମୋହନ ଏବଂ ରାମକୃଷ୍ଣ ବୈଶାଖ ମାସ ଶୁକ୍ଳ ତୃତୀୟା ଠାରୁ ଆରମ୍ଭ କରି ଭଉଁରୀ ପର୍ଯ୍ୟନ୍ତ ନରେନ୍ଦ୍ର ପୁଷ୍କରିଣୀକୁ ଚନ୍ଦନ ଯାତ୍ରାରେ ବିଜେ ହୁଅନ୍ତି। ତାଙ୍କ ସାଥିରେ ରହିଥାନ୍ତି ଲୋକନାଥ, ଜମ୍ବେଶ୍ୱର, କପାଳମୋଚନ, ନୀଳକଣ୍ଠେଶ୍ୱର ଏବଂ ମାର୍କଣ୍ଡେୟ। ଶିବ ବିବାହ ତିଥିରେ ଏମାନଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୁଏ। ବିବାହ ପରେ ବରକନ୍ୟା ଗୁଆଲି ଯାତ୍ରାରେ ବାହାରକୁ ବାହାରିବାର ପରମ୍ପରା ଶ୍ରୀକ୍ଷେତ୍ରରେ ରହିଛି। ତେଣୁ ମହାପ୍ରଭୁଙ୍କର ଆମନ୍ତ୍ରଣ ରକ୍ଷା କରି ପଞ୍ଚୁପାଣ୍ଡବ ଆପଣା ଆପଣାର ପତ୍ନୀମାନଙ୍କ ସହ ବଡ଼ଦେଉଳକୁ ବିଜେ ହୁଅନ୍ତି। ଏଠାରେ ମହାପ୍ରଭୁଙ୍କ ଆଜ୍ଞାରେ ମା ମହାଲକ୍ଷ୍ମୀ ଏବଂ ଦୋଳଗୋବିନ୍ଦ ପତ୍ନୀମାନଙ୍କ ସହ ଆସିଥିବା ପଞ୍ଚୁପାଣ୍ଡବଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥାନ୍ତି। ସେମାନଙ୍କର ଯାନବାହନ ସବୁ ଦେଉଳ ବେଢ଼ାରେ ଶୋଭା ପାଏ। ରାତିରେ ସମସ୍ତଙ୍କୁ ଏକତ୍ର କରାଇ ଦୋଳଗୋବିନ୍ଦ ଏବଂ ମହାଲକ୍ଷ୍ମୀ ପଞ୍ଚୁଗ୍ରାସୀ ଭୋଗର ବ୍ୟବସ୍ଥା କରନ୍ତି। ଏହି ଭୋଗ ମହାପ୍ରଭୁଙ୍କ ରୋଷଶାଳାରେ ମହାଲକ୍ଷ୍ମୀ ସ୍ୱର୍ଣ୍ଣଚଟୁ ହାତରେ ଧରି ନିଜେ ପ୍ରସ୍ତୁତ କରିଥାନ୍ତି। ବିଳମ୍ବିତ ରାତ୍ରି ହୋଇଯିବାରୁ ପଞ୍ଚୁପାଣ୍ଡବ ପତ୍ନୀମାନଙ୍କ ସହ ଶ୍ରୀମନ୍ଦିର ପରିସରରେ ବିଶ୍ରାମ କରନ୍ତି। ପରଦିନ ପ୍ରଭାତରୁ ଯିଏ ଯାହାର ମନ୍ଦିରକୁ ବାହୁଡ଼ା ବିଜେ କରନ୍ତି। ଶ୍ରୀମନ୍ଦିରରେ ପ୍ରଚଳିତ ଏହି ପରମ୍ପରା ହରିହର ମିଳନ ଏବଂ ପୂଜା ପଦ୍ଧତିର ଏକ ଅନନ୍ୟ ଉଦାହରଣ। ଆଜିର ଏହି ପବିତ୍ର ଶୀତଳଷଷ୍ଠୀ ଅବସରରେ ହରିହର ଭକ୍ତମାନଙ୍କର ରିଷ୍ଟ ଖଣ୍ଡନ କରନ୍ତୁ। ଜଗଦମ୍ବା ମା ପାର୍ବତୀ ପୁତ୍ରକନ୍ୟା ରୂପୀ ଆଶ୍ରିତମାନଙ୍କୁ ରକ୍ଷା କରନ୍ତୁ। ଏତିକି ମାତ୍ର ପ୍ରାର୍ଥନା।

ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ଶଙ୍କର୍ଷଣ ମଙ୍ଗରାଜ। ଆକାଶବାଣୀ କଟକ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 71ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ମୈତ୍ରେୟ ବିଦୁରଙ୍କୁ କହିଥିଲେ ଯେ ବିଦୁରଙ୍କ ପାଇଁ ହିଁ ଦେବକୀ ନନ୍ଦନ କୃଷ୍ଣ ତାଙ୍କୁ ବିଶ୍ୱର ପ୍ରକାଶ ମହତ୍ତ୍ୱ ଆଦି ତତ୍ତ୍ୱଜ୍ଞାନ କହିଥିଲେ। ସେହି ଜ୍ଞାନ ଆଧ୍ୟାତ୍ମ ଜ୍ଞାନ। ଦେବଗଣ ମଧ୍ୟ ଭଗବାନଙ୍କ ଶକ୍ତି ଓ ମାୟା ବିଷୟରେ କହିଥିଲେ। ମୈତ୍ରେୟ ମୁନି ଏହି ପ୍ରସଙ୍ଗରେ କହିଥିଲେ ଯେ ମଣିଷର ଦେହ ଭିତରେ ନାନା ସ୍ଥାନରେ ଭଗବାନ ବିରାଜିତ ହୋଇ କାର୍ଯ୍ୟକ୍ଷମ କରାନ୍ତି। ମଣିଷର ସେବାରେ ଭଗବାନ ସନ୍ତୁଷ୍ଟ ହୁଅନ୍ତି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ଏକସ୍ତରୀତମ ଭାଗ। କଣ୍ଠଦାନ କରିଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଗଣ୍ଠି ଓ ଫଳବିନ୍ଧା ପୋକର ଆକ୍ରମଣ ଦେଖାଯିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 80 ଗ୍ରାମ ଏମାମେଟିନ୍ ବେଞ୍ଜୋଇଟ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ୍ ନାମକ କୀଟନାଶକ କିମ୍ବା 300 ମିଲିଲିଟର ପାଇରା ଡିଲେ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକ ଏକର ବାଇଗଣ ଚାଷ ପାଇଁ 200 ଗ୍ରାମ ଉନ୍ନତ କିସମ ବିହନ ଏବଂ 80 ଗ୍ରାମ ଶଙ୍କର କିସମ ବିହନ ଆବଶ୍ୟକ ହୋଇଥାଏ। ବିହନ ବୁଣିବାର 10 ଦିନ ଆଗରୁ ପ୍ରତି ପଟାଳିରେ 20 କିଲୋଗ୍ରାମ ଭଲ ଭାବରେ ଶୁଖିଥିବା ଗୁଣ୍ଡ ଖତକୁ ମାଟିରେ ମିଶାନ୍ତୁ। 1 କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ମେଣ୍ଡାଜିମ୍ ଫିମ୍ପିନାଶକ କିମ୍ବା 3 ଗ୍ରାମ କାର୍ବୋକ୍ସିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ମିଶାଇ ବିହନ ବିଶୋଧନ କରନ୍ତୁ। ବିଶୋଧନ କରିବାର 6 ଘଣ୍ଟା ପରେ ବିହନକୁ ପଟାଳିରୁ ମଞ୍ଜିକୁ ମଞ୍ଜି 2.5 ସେଣ୍ଟିମିଟର ଓ ଧାଡ଼ିକୁ ଧାଡ଼ି 5 ସେଣ୍ଟିମିଟର ରଖି 1 ସେଣ୍ଟିମିଟର ଗଭୀରରେ ବୁଣନ୍ତୁ। ମଞ୍ଜି ବୁଣିସାରିବା ପରେ ପ୍ରତି ଲିଟର ପାଣିରେ 2 ଗ୍ରାମ କାର୍ବେଣ୍ଡାଜିମ୍ ଫିମ୍ପିନାଶକ ମିଶାଇ ମାଟିକୁ ଭିଜାନ୍ତୁ। ଏହାପରେ ପଟାଳିଗୁଡ଼ିକୁ ପାଳ କିମ୍ବା ଶୁଖିଲା ପତ୍ରରେ ଘୋଡ଼ାଇ ଦେଲେ ଶୀଘ୍ର ଗଜା ହୋଇଥାଏ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବାରେ ଉଛୁର ପତ୍ରପୋଡ଼ା ରୋଗ ଦେଖାଯିବାର ସମ୍ଭାବନା ଅଛି। ଏହାର ନିରାକରଣ ପାଇଁ କାର୍ବେଣ୍ଡାଜିମ୍ 12% ସହିତ ମାଙ୍କଜେବ୍ 63% WP ମିଳିତ ଫିମ୍ପିନାଶକ 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଦେଶୀଆଳୁ ଶ୍ରୀକୀର୍ତ୍ତି, ଶ୍ରୀରୂପ, ହାତୀଖୋଜ, ଛୋଟ ଖମ୍ବ ଆଳୁ ଶ୍ରୀକଳା, ଧଳା ଖମ୍ବ ଆଳୁ ଶ୍ରୀଶୁଭ୍ରା, ଶ୍ରୀପ୍ରିୟା, ଶ୍ରୀଧନ୍ୟା ଆଦି କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ। 1 ଏକର ଜମି ପାଇଁ 8-10 କ୍ୱିଣ୍ଟାଲ ଖମ୍ବ ଆଳୁ ଦରକାର ହୋଇଥାଏ। ଏହି ଖଣ୍ଡଗୁଡ଼ିକୁ 150-200 ଗ୍ରାମ ଓଜନର ମୁଣ୍ଡା ବିହନ ଆକାରରେ ଲଗାନ୍ତୁ। ଜମିକୁ ଗୁଣ୍ଡ ଚାଷ କରି ଧାଡ଼ିକୁ ଧାଡ଼ି 3 ଫୁଟ ଓ ଗଛକୁ ଗଛ 3 ଫୁଟ ବ୍ୟବଧାନରେ ଗାତ ଖୋଳନ୍ତୁ। ଗୋବର ଖତ ଏବଂ ଜମି ଉପରେ ଉର୍ବର ମାଟି ସମପରିମାଣର ମିଶାଇ ଗାତଗୁଡ଼ିକୁ ପୂରଣ କରନ୍ତୁ। ଏକର ପ୍ରତି 32 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ୍ ସାର ଓ 32 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଲଗାଇବା ବେଳେ ସମୁଦାୟ ସୁପର

0: ଫସ୍ଫେଟ୍ ପ୍ରତି ମନ୍ଦାରେ ମାଟି ତଳେ ପ୍ରୟୋଗ କରନ୍ତୁ। ମନ୍ଦାରେ ଖମ୍ବଆଳୁ ବିହନକୁ 5-10 ସେଣ୍ଟିମିଟର ଗଭୀରରେ ପୋତନ୍ତୁ। ବର୍ଷା ଆରମ୍ଭ ପୂର୍ବରୁ ଖମ୍ବଆଳୁ ଲଗା ହୋଇଥିଲେ ବିହନ ଲଗା ହେବା ପରେ ମନ୍ଦାକୁ ଶୁଖିଲା ନଡ଼ା ଡାଳପତ୍ର ବା ଘାସ ଦେଇ ଘୋଡ଼ାଇ ଦିଅନ୍ତୁ। ଲଙ୍କାମରିଚ ଫସଲରେ ବର୍ତ୍ତମାନ ସମୟରେ ଅଷ୍ଟପଦୀ ଲାଗିବାର ସମ୍ଭାବନା ଅଛି। ଅଷ୍ଟପଦୀ ଦ୍ୱାରା ଆକ୍ରାନ୍ତ ଲଙ୍କାମରିଚ ଗଛର ପତ୍ର ତଳକୁ ମୋଡ଼ି ହୋଇଯାଏ ଏବଂ ମୋଚା ହୋଇଯାଏ। ପତ୍ରର ଡେମ୍ଫ ଅଧିକ ଲମ୍ବା ହୋଇ ପରେ ଶୁଖି ମରିଯାଏ। ରାସାୟନିକ ଉପାୟରେ ଲଙ୍କାମରିଚ ଫସଲରେ ଅଷ୍ଟପଦୀର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ପ୍ରୋପାରାଜାଇଟ୍ ନାମକ କୀଟନାଶକ କିମ୍ବା 160 ମିଲିଲିଟର ସ୍ପାଇରୋମେସିଫେନ୍ ନାମକ କୀଟନାଶକ କିମ୍ବା 250 ଗ୍ରାମ ଡାଇନୋଟିଫ୍ୟୁରାନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଦଳୀ ଗଛରେ ଘୁଣିପୋକ ବା ଶୁଣ୍ଢ ପୋକର ପରିଚାଳନା ପାଇଁ କଦଳୀ ବଗିଚାରେ ଏକର ପ୍ରତି 10 କସ୍ମୋଲେୟର ଥିବା ସଙ୍ଗ ଆକର୍ଷକ ଜନ୍ତା ବସାନ୍ତୁ। ଗଛ ଲଗାଇବା ବେଳକୁ କନ୍ଦାଗୁଡ଼ିକୁ ଉଷୁମ ପାଣିରେ ବୁଡ଼ାଇ 30 ମିନିଟ ପରେ ଚାରା ଲଗାନ୍ତୁ। ଗାତଗୁଡ଼ିକରେ 250 ଗ୍ରାମ ନିମ୍ବ ପିଡ଼ିଆ କିମ୍ବା 25-50 ଗ୍ରାମ ଯେକୌଣସି ଦାନାଦାର କୀଟନାଶକ ଦେଇ ଲଗାନ୍ତୁ। ଏହି ପୋକର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଆକ୍ରାନ୍ତ ଗଛକୁ କାଟି ଟିକିଟିକ କରି ଖରାରେ ଶୁଖାଇ ଦିଅନ୍ତୁ। କଦଳୀ ବଗିଚା ସଫା ସୁତୁରା ରଖନ୍ତୁ। ଗଛ ପ୍ରତି 2 ମିଲିଲିଟର ଇମିଡାକ୍ଲୋପିଡ 30 SL ଇଞ୍ଜେକ୍ସନ ସାହାଯ୍ୟରେ କଣା ଉପରୁ 10 ସେଣ୍ଟିମିଟର ଛାଡ଼ି ତେର୍ଛାରେ ଗଛ କାଣ୍ଡରେ ଦିଅନ୍ତୁ।
1: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀଭାଇମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ସୁନ୍ଦରଗଡ଼ ଅନୁଗୁଳ ଢେଙ୍କାନାଳ କେଉଁଝର ମୟୂରଭଞ୍ଜ ପୁରୀ ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହିତ ଘଣ୍ଟାକୁ 50-60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ରାୟଗଡ଼ା କୋରାପୁଟ ମାଲକାନଗିରି ଗଜପତି ଗଞ୍ଜାମ ପୁରୀ ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ଗ୍ରୀଷ୍ମଲହରୀ ଅନୁଭୂତ ହେବା ସହ ଗୁଳୁଗୁଳି ମଧ୍ୟ ଅନୁଭୂତ ହୋଇପାରେ। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ କଟକ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚିକା ନିଧି ଝାଃ। अथ वार्ताः। भारत फ्रांसयोः आर्थिक औद्योगिक सहकारं प्रगाढं कर्तुं प्रयत्नस्य भागरूपेण प्रधानमन्त्रिणा नरेन्द्र मोदिना पेरिस नगरे प्रमुखैः फ्रांस देशीयैः वाणिज्य नेतृभिः सह अनेकानि उच्चस्तरीय मेलनानि विहितानि। प्रधानमन्त्री पेरिस नगरे मिस्ट्रल एआई संस्थायाः सह संस्थापकेन मुख्य कार्यकारी अधिकारिण्या सह आर्थर मेंश इत्यनेन सह अपि मिलितवान्। सामाजिक प्रसार माध्यमे प्रधानमन्त्रिणा भारतस्य वर्धमान एआई इति पारिस्थितिक व्यवस्थायाः अवसराणां विषये अपि अवधानं प्रदत्तम्। प्रधानमन्त्री नरेन्द्र मोदी नवदिल्ल्यां प्रधानमन्त्री विकसित भारत रोजगार योजना इत्यस्यान्तर्गतं 2400 कोटि रूप्यकाणां प्रोत्साहकाणां वितरणं करिष्यति। नवदिल्ल्यां योजनायाः विषये प्रसारमाध्यमान् सम्बोधयन् श्रम रोजगार मन्त्री डॉ मनसुख मांडवीयः अवोचत् यत् गतवर्षस्य अगस्त मासात् आरभ्य 63 लक्षतोऽधिकाः कर्मचारिणः PMVVRY इत्यस्यान्तर्गतम् औपचारिक कार्यक्षेत्रे आनीताः सन्ति, येषु प्रायः 30% महिलाः सन्ति। सः इतोपि अवोचत् यत् अस्याः योजनायाः अन्तर्गतं प्रोत्साहिताः 80% अधिकाः संस्थाः 25%-न्यूनाः लघुद्यमाः सन्ति इति। फ्रांस देशस्य राष्ट्रपतिः इमानुएल मैक्रोन ह्यः प्रधानमन्त्रिणः नरेन्द्र मोदिनः कृते हिन्दी भाषायाम् एकं भावपूर्णं सौप

0: प्रस्थानिक चलच्चित्रं प्रसारितवान् यत्र सः प्रधानमन्त्रिणं प्रियं मित्रम् इति सम्बोधयन् अवदत् फ्रांसः भवन्तं स्निह्यति। मैक्रोनः हिन्द्याम् अवोचत् यत् प्रिय मित्र नरेन्द्र मुझे बहुत खुशी है आपका नाइस एवियन और पेरिस दौरे के लिए स्वागत करते फ्रांस भारत की दोस्ती अमर रहे। फ्रांस राष्ट्रपति प्रधानमन्त्रिणः मोदिनः एतं प्रवासं अतीव फलदायकम् इति उद्घोषयत् प्रवासार्थं च कार्तज्ञ भावं ज्ञापितवान्। आगामी फरवरी मासे पुनः मेलनस्य आकांक्षां प्रकटयन् सः अवोचत् यत् प्रवासाय अस्माकं मैत्रीभावाय च धन्यवादः। वयं शीघ्रमेव फरवरी मासे पुनः मेलनाय प्रतीक्षामहे। जय हिन्द। केन्द्रीय कृषि एवं कृषक कल्याण मंत्री शिवराज सिंह चौहान आभासीय माध्यमेन चतुर्णां राज्यानां कृते MSP इति न्यूनतम समर्थन मूल्येन बृहत् परिमाणे तिलहन क्रयणस्य स्वीकृतिम् अयच्छत्। कृषि मन्त्रालयानुगुणम् एषः क्रयण संकल्पः तमिलनाडु गुजरात उत्तर प्रदेश हरियाणा इत्येतेषु राज्येषु मूल्य समर्थन योजनान्तर्गतं प्रचलति। अस्मिन् ग्रीष्मकालीन ऋतौ उत्तर प्रदेशः सर्वबृहत् लाभार्थी राज्यत्वेन उदितः यस्य कृते 98,2,84,000 मेट्रिक टन मितं मुद्गम 97,80,790,000 मेट्रिक टन मितं माश अथ च 18,7,40,000 मेट्रिक टन मितं कलाय क्रयणस्य अनुमतिः दत्ता। नवीन एवं नवीकरणीय ऊर्जा मंत्रालयस्य सचिवः संतोष कुमार सारंगी न्यगादीत् यत् दृढ़ नीतिगत संरचनया अभिनव सर्वकारीय प्रयासैः भारतम् अद्य जगति नवीकरणीय ऊर्जा क्षेत्रे प्रमुख देशत्वेन समुदेति। नवदिल्ल्याम् आयोजिते हरित एवं सतत विकास सन्धिः इत्याख्ये दशमे संवाद सत्रे नवीकरणीय ऊर्जा ऊर्जा सुरक्षा इति विषये भाषमाणः श्री सारंगी गत दशके भारतस्य अभूतपूर्व प्रगतेः उल्लेखं कृतवान्। तेन प्रतिपादितं यत् एषः विकासः मुख्यतया नवीकरणीय क्रयण अनिवार्यता प्रतिस्पर्धात्मक निविदा दिशानिर्देशाः सहैव स्वचालित मार्गेण 100% वैदेशिक प्रत्यक्ष निवेशं करोति इति वार्ताः।
1: संस्कृतरे संपद सुनिथिले आकाशवाणी दिल्ली केन्द्ररु आकाशवाणी केन्दुझर समय सकाळ 7:00 ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ସକାଳ 7:25 ଶୁଣିବେ ଭକ୍ତି ଗୀତ। ଆଦିବାସୀ ଗୀତରେ ହୋ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ପୁରେନ୍ଦ୍ର ପିଙ୍ଗୁଆ ଏବଂ ସାଥୀ। ସକାଳ 7:30 ସକାଳ 8:30 କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। ପୂର୍ବାହ୍ନ 10:02 ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି ଶୁଣିବେ। ପୂର୍ବାହ୍ନ 10:30 ଶୁଣିବେ NCERT ପ୍ରାୟୋଜିତ କାର୍ଯ୍ୟକ୍ରମର 1310ତମ ଅଧ୍ୟାୟ। ଦିନ 1:20 ଶୁଣିବେ ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଅପରାହ୍ନ 5:00 ଶୁଣିବେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ ସହ କେତୋଟି ଲଘୁ ସଙ୍ଗୀତ। ଅପରାହ୍ନ 5:10 ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ବିକଶିତ ଭାରତ ରୋଜଗାର ଯୋଜନା ଅନ୍ତର୍ଗତ ରୋଜଗାର ମେଳା 2026ର ସିଧା ପ୍ରସାରଣ। ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସନ୍ଧ୍ୟା 6:02 ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣିବେ ହୋ ଗୀତ ପରିବେଷଣ କରିବେ ଲାଲମୋହନ ମୁଣ୍ଡା ଏବଂ ସାଥୀ। କେତୋଟି ଲଘୁ ସଙ୍ଗୀତ ପ୍ରଚାର କରିବୁ ରାତି 7:00। 7:30 କୃଷିଜୀବୀ ଭାଇ ଭଉଣୀମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଆମ ଚାଷବାସ। ପାରମ୍ପରିକ ଗୀତରେ ପଲ୍ଲୀ ଗୀତ ପ୍ରଚାର କରିବୁ ରାତି 8:00। ରାତି 8:15 ଶୁଣିବେ ଆଲୋଚନା ଦେବଦେବ ମହାଦେବ ଆଲୋଚକ ପିନା।

ਰਾਤੀ ਦੱਸ ਰੇ ଶୁଣିବେ ଦ୍ୱିଭାଷିକ କାର୍ଯ୍ୟକ୍ରମ ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 10:35 କାର୍ଯ୍ୟକ୍ରମ ଚିରନ୍ତନୀ ଶ୍ରୋତାବନ୍ଧୁ ଶୁଣିଥିଲେ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟର ବିଜ୍ଞାପନ ବିରତି ପରେ ଶୁଣିବେ ସକାଳର ଆଞ୍ଚଳିକ ସମ୍ବାଦ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହା ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ କରିବେ। ରାଷ୍ଟ୍ରପତି ଆସନ୍ତାକାଲି ପାହାଡ଼ପୁର ଗସ୍ତ କରିବେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ ଭିଭିଆର୍ୱାଇ ଅଧୀନରେ ପ୍ରାୟ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ଯୁବପିଢ଼ି ନିଯୁକ୍ତି ସୃଷ୍ଟିକାରୀ ଉଦ୍ୟୋଗୀ ଭାବେ ନିଜକୁ ଗଢ଼ି ତୋଳିବା ଆବଶ୍ୟକ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱରସ୍ଥିତ ସିଆଇପିଇଟି ଏବଂ ସିଟିଟିସି ପରିଦର୍ଶନ କରି ରାଜ୍ୟପାଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବର ବିକାଶ ପ୍ରତି ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ 1998 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବନ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ଏବଂ ନିଜ ପଦର ଅପବ୍ୟବହାର ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିକାଶ ଧାରା ଓଡ଼ିଶା ସାରା ସମ୍ମିଳନୀ ଆୟୋଜିତ ହୋଇଯାଇଛି। କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ବିକାଶମୂଳକ ଯୋଜନାର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। ନବରଙ୍ଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ

0: ଅନୁସୂଚିତ ଜାତି ଓ ଜନଜାତିଙ୍କ ସାମାଜିକ ଆର୍ଥିକ ବିକାଶ ଉପରେ ଆଲୋକପାତ କରିଥିଲେ। ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଢେଙ୍କାନାଳ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ନେଇ ଟେବୁଲ୍ ଟପ୍ ଏକ୍ସରସାଇଜ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା, ଯାଜପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଆୟୋଜିତ ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରସ୍ତୁତି, ଅଭ୍ୟାସ ଓ ସଚେତନତା ନେଇ ଆଲୋଚନା ହୋଇଥିଲା। ଯାଜପୁରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଛି। ରଥଯାତ୍ରା ସମୟରେ ନୀତି ନିର୍ଘଣ୍ଟ ନେଇ ଆଲୋଚନା ହୋଇଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ସମ୍ମାନଜନକ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ପୁରସ୍କାର ପାଇଁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ଫୁଲକଅଁଳେଇ ନୋଡାଲ ହାଇସ୍କୁଲ ମନୋନୀତ ହୋଇଛି। ପ୍ରତିଯୋଗିତାରେ ଏହି ବିଦ୍ୟାଳୟ ସର୍ବଭାରତୀୟ ସ୍ତରରେ ଦଶମ ସ୍ଥାନ ଅଧିକାର କରିଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ଫାଇଲେରିଆ ଚିହ୍ନଟ ଅଭିଯାନ ଆରମ୍ଭ ହୋଇଛି। ଏଥିରେ 300ରୁ ଉର୍ଦ୍ଧ୍ୱ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବମ୍ବରାଡ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବାଙ୍କ ସମେତ ବଡ଼ବଜାରର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଯୁଗଳ ଦର୍ଶନ ଶୋଭାଯାତ୍ରା ଓ ଆସନ୍ତାକାଲି ମନ୍ଦିର ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ନୂଆପଡ଼ା ଓ ନୟାଗଡ଼ ଜିଲ୍ଲାରେ ଶୀତଳଷଷ୍ଠୀରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ରକ୍ତହୀନତା ରୋଗର କାରଣ ଓ ନିରାକରଣ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଜୀବନ ରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନର ସମାନତା ଶୀର୍ଷକ ନେଇ ଏହି ଦିବସ ପାଳନ କରାଯାଉଛି। ରକ୍ତ ଶିକୁଳି ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହା ସହ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା 42.8°C ରେକର୍ଡ ହୋଇଥିଲା। ଗୁଜରାଟର ଅହମ୍ମଦାବାଦରେ ଚାଲିଥିବା ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତ୍ୟାଶା ରାୟ 200 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ପୂର୍ବରୁ ପ୍ରତ୍ୟାଶା ଏହି ପ୍ରତିଯୋଗିତାର 50 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ କାଂସ୍ୟ ପଦକ ଜିତିଥିଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆମ ସ୍ୱାସ୍ଥ୍ୟ ପାଇଁ କୋଲେଷ୍ଟ୍ରଲର ଭୂମିକା ଆଲୋଚନା କରିଛନ୍ତି ଡାକ୍ତର ବାସୁଦେବ କର।
2: ଆଜିକାଲି ପ୍ରାୟ ସମସ୍ତେ ଜାଣନ୍ତି ଯେ ରକ୍ତରେ କୋଲେଷ୍ଟ୍ରଲ ମାତ୍ରା ଅଧିକ ରହୁଥିଲେ ତାହା ହୃଦବ୍ୟାଧି ଓ ହାର୍ଟ ଆଟାକ୍କୁ ଡାକି ଆଣିଥାଏ। ତେଣୁ ପିଲା ବୁଢ଼ା ନିର୍ବିଶେଷରେ ସଭିଏଁ ଏବେ ରକ୍ତ କୋଲେଷ୍ଟ୍ରଲ ସ୍ତର କମିବା ପାଇଁ ଡାକ୍ତରଙ୍କ ପରାମର୍ଶ ଲୋଡ଼ୁଛନ୍ତି। କୋଲେଷ୍ଟ୍ରଲ ସମ୍ବନ୍ଧରେ ସାଧାରଣ ଜ୍ଞାନ ନଥାଇ ବି କ୍ୱାପ୍ ଡାକ୍ତରମାନେ ତାହା ଏକ ଘୋର ଅନିଷ୍ଟକାରୀ ପଦାର୍ଥ ବୋଲି ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ଓ ଆତଙ୍କ ସୃଷ୍ଟି କରନ୍ତି। ସେଥିପାଇଁ ଆମ ଶରୀରରେ କୋଲେଷ୍ଟ୍ରଲର ଅନିବାର୍ଯ୍ୟ ଆବଶ୍ୟକତା ସମ୍ବନ୍ଧରେ ଜନସାଧାରଣ କିଛି କିଛି ଅବଗତ ହେବା ଅତ୍ୟନ୍ତ ଜରୁରୀ। ଆମ ଶରୀରରେ ଥିବା ଜୀବକୋଷିକାମାନଙ୍କ ଗଠନ ତଥା ସେଥିରେ ଘଟୁଥିବା ଯାବତୀୟ କ୍ରିୟା ଅଭିକ୍ରିୟା ପାଇଁ କୋଲେଷ୍ଟ୍ରଲର ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ତାହା ସମ୍ଭବ କରାଇବା ପାଇଁ ରକ୍ତ ପ୍ରବାହରେ ତା'ର ସୁଲଭ ଯୋଗାଣ ହେଉଛି ଏକ ପ୍ରାକୃତିକ ବ୍ୟବସ୍ଥା। ସେଥିପାଇଁ ଆମ ରକ୍ତର ପ୍ରତି 100 mm ପ୍ରାୟ 200-230 mg ଯାଏଁ କୋଲେଷ୍ଟ୍ରଲ ତରଳ ସ୍ଫଟିକୀୟ ରୂପରେ ପ୍ରବାହିତ ହେଉଥାଏ। ଏହାର ମୁଖ୍ୟ କାର୍ଯ୍ୟ ହେଉଛି ଜୀବକୋଷ ଓ ତା ଭିତରେ ଥିବା ବିଭିନ୍ନ ଅଙ୍ଗିକାମାନଙ୍କର ଆବରଣୀ ଗଠନ କରିବା, ସେଗୁଡ଼ିକୁ ଆର୍ଦ୍ର ଓ ମସୃଣ କରି ରଖିବା। 2, ଏହା ତାପ ଓ ବିଦ୍ୟୁତ୍ କୁପରିବାୟୀ ହୋଇଥିବା ଯୋଗୁଁ ସ୍ନାୟୁ ଓ ପେଶୀର ନିୟନ୍ତ୍ରିତ କାର୍ଯ୍ୟକାରିତା ପାଇଁ ଏହାର ଅନିବାର୍ଯ୍ୟତା ଖୁବ୍ ବେଶୀ। 3, ଯକୃତରେ ପିତାମ୍ଳ ସୃଷ୍ଟି କରି ଆମ ଖାଦ୍ୟର ସ୍ନେହସାର ପରିପାଚନ ପାଇଁ ଏହାର ଆବଶ୍ୟକତା ବେଶ୍ ଅଧିକ। 4, ସବୁ ପ୍ରକାର ଷ୍ଟିରଏଡ୍ ହରମୋନ୍ ଯଥା କର୍ଟିସୋଲ, ଟେଷ୍ଟୋଷ୍ଟେରନ୍, ଇଷ୍ଟ୍ରୋଜେନ୍, ପ୍ରୋଜେଷ୍ଟେରନ୍ ଆଦି ତିଆରି କରିବାର ମୂଳପିଣ୍ଡ ହେଉଛି ଏହା। 5, ଭିଟାମିନ୍ ଡି ପ୍ରସ୍ତୁତି, ଏହାର ଭଲ ରୂପକୁ HDL କୋଲେଷ୍ଟ୍ରଲ ଓ ମନ୍ଦ ରୂପକୁ LDL କୋଲେଷ୍ଟ୍ରଲ କୁହାଯାଏ। ଏହାକୁ ଗଠନ କରୁଥିବା ରାସାୟନିକ ପିଣ୍ଡର ଭାଗ ମାପରେ କିଛିଟା ଭିନ୍ନତା ଥିବା ଯୋଗୁଁ ଏହାର ଗୁଣରେ ପରିବର୍ତ୍ତନ ଘଟିଥାଏ। ବିଭିନ୍ନ

0: HDL କୋଲେଷ୍ଟ୍ରଲ କର୍ମକ୍ଷମ ଅବଧି ବା ହାଫ୍ ଲାଇଫ୍କୁ ସହୋଦର ଅନ୍ୟ ସ୍ନେହପିଣ୍ଡ ଯଥା LDL, VLDL ଠାରୁ ଅଧିକତର ପ୍ରଲମ୍ବିତ। ରକ୍ତରେ କୋଲେଷ୍ଟ୍ରଲ ପରିମାଣରେ ସାମଗ୍ରିକ ଆଧିକ୍ୟ ତଥା LDL ଓ HDL ଅନୁପାତ ବୃଦ୍ଧି ସହ ମାତ୍ରାଧିକ ଟ୍ରାଇଗ୍ଲିସେରାଇଡ୍ ପରି ତ୍ରିବିଧ ବିଲକ୍ଷଣ ହିଁ ହୃଦରୋଗ, ହାର୍ଟ ଆଟାକ୍ ଓ ଷ୍ଟ୍ରୋକ୍ର ମୁଖ୍ୟ ହେତୁ ବୋଲି ଧରାଗଲା। ପରବର୍ତ୍ତୀ କାଳରେ ବହୁ ପରୀକ୍ଷା ନିରୀକ୍ଷାରୁ ଏବେ ନିର୍ଦ୍ଦିଷ୍ଟ ଭାବରେ ଜଣାଗଲା ଯେ ଆଉ ଯାହା କାରଣ ଥାଉ ବା ନଥାଉ, ଯଦି ରକ୍ତରେ LDL କୋଲେଷ୍ଟ୍ରଲ ଓ ତା'ର ପୋଷିକା ମାତା ସାମଗ୍ରିକ ବା ଟୋଟାଲ କୋଲେଷ୍ଟ୍ରଲ ଅତ୍ୟଧିକ ପରିମାଣର ଥାଏ ଏବଂ ଭଲ ଅଂଶ ଭାବେ ଆଖ୍ୟାତ HDL କୋଲେଷ୍ଟ୍ରଲର ମାତ୍ରା 100 ମିଲିଲିଟର ରକ୍ତରେ 40 ମିଲିଗ୍ରାମରୁ କମ୍ ରହୁଥାଏ, ତାହା ନିଶ୍ଚିତ ରୂପେ ଭାବି ହୃତ୍ପାତର ବାର୍ତ୍ତାବହ ରୂପେ ବିବେଚିତ ହେବ। କୋଲେଷ୍ଟ୍ରଲର କଲ୍ୟାଣଧର୍ମୀ କ୍ରିୟାକୃତିର ବିକଳ୍ପ ବ୍ୟବସ୍ଥା ଆମ ଶରୀରରେ ଅନ୍ୟ କୌଣସି ଜୈବିକ ଉପାଦାନରେ ନାହିଁ, ତେଣୁ ଆମ ପାଇଁ ତା ସ୍ଥିତିର ଅପରିହାର୍ଯ୍ୟତା ନିଶ୍ଚୟ ଅଲଙ୍ଘନୀୟ। ତଥାପି ତା'ର ସ୍ୱକୀୟ ସ୍ନେହୀଳ ଓ ସହଜାତ ସିକ୍ଥ ବା ଅଠାଳିଆ ଗୁଣ ଯୋଗୁଁ ତା ବହୁଧା ଅପନିନ୍ଦିତ।
1: ଶ୍ରୋତା ବନ୍ଧୁମାନେ ଶୁଣୁଥିଲେ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଆମ ସ୍ୱାସ୍ଥ୍ୟ ପାଇଁ କୋଲେଷ୍ଟୋରେଲର ଭୂମିକା। ଆଲୋଚନା କରିଥିଲେ ଡାକ୍ତର ବାସୁଦେବ କର। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ପିଏମ୍ VBRY ଯୋଜନାର ହିତାଧିକାରୀଙ୍କୁ ଆଜି ନୂଆଦିଲ୍ଲୀରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ଅବସରରେ ଆଜି ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି। ପରେ ଓଡ଼ିଶା ଗସ୍ତରେ ଯିବାର ରହିଛି କାର୍ଯ୍ୟସୂଚୀ। ଭାରତ ସମଗ୍ର ବିଶ୍ୱରେ ଏକ ବିଶ୍ୱସ୍ତ ଭାଗିଦାରୀ ରୂପେ ଉଭା ହୋଇଛି, ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ। ଏବଂ FIH ମହିଳା ହକି ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ 3-2 ଗୋଲ୍ରେ ଉରୁଗୁଏକୁ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PM VBRY ଅଧୀନରେ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରାୟ 2,400 କୋଟି ଟଙ୍କାର ଅର୍ଥରାଶି ପ୍ରଦାନ କରିବେ। ଗତବର୍ଷ ଅଗଷ୍ଟ ମାସରୁ PM VBRY ଯୋଜନା ଅଧୀନରେ 63 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରାଯାଇଛି, ସେଥିମଧ୍ୟରେ ପ୍ରାୟ 30% ମହିଳା ଥିବା ସେ କହିଛନ୍ତି। ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଏହି ଅର୍ଥ ପ୍ରଦାନ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ପ୍ରମୁଖ ନିଯୁକ୍ତିଭିତ୍ତିକ ପ୍ରୋତ୍ସାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦେଶରେ ଛୋଟ ଛୋଟ ଉଦ୍ୟୋଗୀମାନଙ୍କୁ ସହାୟତା ଯୋଗାଇଦେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତଥା ଭାରତର ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ଭାବେ ଏହି ଯୋଜନାର ଉଲ୍ଲେଖନୀୟ ଭୂମିକା ଉପରେ ଶ୍ରୀ ମାଣ୍ଡବ୍ୟ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 69,446 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗତ 2 ବର୍ଷ ମଧ୍ୟରେ 3 କୋଟିରୁ 50 ଲକ୍ଷରୁ ଉର୍ଦ୍ଧ୍ୱ ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରହିଛି, ଯେଉଁଥିରେ କର୍ମକ୍ଷେତ୍ରରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ 1,92,00,000 ନୂତନ କର୍ମଚାରୀ ସାମିଲ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ଅବସରରେ ମଧ୍ୟପ୍ରଦେଶର ଓମକାରେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ। ପରେ ରାଷ୍ଟ୍ରପତି ସେଠାରୁ ଓଡ଼ିଶା ଗସ୍ତରେ ଯିବେ। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113ଟି ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ

0: ପ୍ରକଳ୍ପର ଉଦ୍ଘାଟନ କରିବେ। ଏତଦ୍ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ କରିବେ। ରାଷ୍ଟ୍ରପତି ଆସନ୍ତାକାଲି ପାହାଡ଼ପୁର ଗସ୍ତ କରିବେ। ଶ୍ରୀମତୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ଲାଗି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ସମଗ୍ର ବିଶ୍ୱରେ ଏକ ବିଶ୍ୱସ୍ତ ଭାଗିଦାରୀ ରୂପେ ଉଭା ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଗତ ରାତିରେ ପ୍ୟାରିସ୍ଠାରେ ଭାରତୀୟ ସମ୍ପ୍ରଦାୟକୁ ଉଦ୍ବୋଧନ ଦେଇ ସେ କହିଛନ୍ତି, ଦିନ ଥିଲା ଯେତେବେଳେ କି ଦେଶ ଦେଶ ମଧ୍ୟରେ ସମ୍ପର୍କ କେବଳ ବାଣିଜ୍ୟ ଦ୍ୱାରା ନିର୍ଦ୍ଧାରିତ ହେଉଥିଲା, ମାତ୍ର ବର୍ତ୍ତମାନ ଏହି କ୍ଷେତ୍ରରେ ବାଣିଜ୍ୟ ସହିତ ବିଶ୍ୱାସର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏକ ବିଶ୍ୱସ୍ତ ଯୋଗାଣ ଶୃଙ୍ଖଳ ଓ ସ୍ଥିର ଭାଗିଦାରୀ ଲାଗି ପ୍ରତ୍ୟେକ ଦେଶ ଆଶାବ୍ୟକ୍ତ କରିଥାନ୍ତି। ଏଥିସହିତ ଦୀର୍ଘ ସମୟ ଧରି ବିଶ୍ୱାସ କରିପାରୁଥିବା ଏକ ଭାଗିଦାରୀ ରାଷ୍ଟ୍ରର ଅନ୍ୱେଷଣରେ ପ୍ରତ୍ୟେକ ଦେଶ ରହିଛନ୍ତି। ଆଗାମୀ ପିଢ଼ି ଲାଗି ଅଭିବୃଦ୍ଧି, ନବସୃଜନ ଏବଂ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରିଥାନ୍ତି ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
1: ହର୍ ଦେଶ ରିଲାଏବଲ୍ ସପ୍ଲାଇ ଚେନ୍ ଚାହତା ହେ, ହର୍ ଦେଶ ଷ୍ଟେବଲ୍ ପାର୍ଟନରସିପ୍ ଚାହତା ହେ, ହର୍ ଦେଶ ଏସେ ସାଥିଓ କି ତଲାଶ ମେ ହେ ଜିନ୍ ପର ଲମ୍ବେ ସମୟ ତକ ଭରୋସା କିଆ ଯା ସକେ ଔର ଐସେ ସମୟ ମେ ଭାରତ ବିଶ୍ୱ ମେ ଏକ ଟ୍ରଷ୍ଟେଡ୍ ପାର୍ଟନର କେ ରୂପ ମେ ଉଭର ରହା ହେ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଯାତ୍ରାରେ ଏହା ହେଉଛି ଏକ ନିର୍ଦ୍ଧାରକ ସମୟ ଯେତେବେଳେ ଆକାଂକ୍ଷାଗୁଡ଼ିକ ଏକ ନୂତନ ଶିଖରରେ ପହଞ୍ଚିପାରିଛି। ଏଭିଆନ୍ଠାରେ ଅନୁଷ୍ଠିତ G7 ବୈଠକରେ ଏକ ବିଶ୍ୱସ୍ତ ଭାଗିଦାରୀର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ସମାବେଶୀ ବିଶ୍ୱସ୍ତରୀୟ ସୁଶାସନ ହିଁ ଅଧିକ ଫଳପ୍ରଦ ହୋଇପାରିବ ବୋଲି ଚଳିତ G7 ବୈଠକରେ ଭାରତର ସ୍ୱଷ୍ଟ ବାର୍ତ୍ତା ରହିଛି। ସେ କହିଛନ୍ତି, ବିଶ୍ୱସ୍ତରରେ ଅଭିବୃଦ୍ଧି ଚିରସ୍ଥାୟୀ କରିବାକୁ ହେଲେ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ମାନବିକତା ଯେଭଳି ପ୍ରକୃତରେ ଉପକୃତ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ଏହି ଆହ୍ୱାନମୂଳକ ସମୟରେ ଭାରତ ଫ୍ରାନ୍ସ ଭାଗିଦାରୀ ବିଶ୍ୱାସ, ସ୍ଥିରତା ଓ ସହଯୋଗର ଏକ ସଶକ୍ତ ସ୍ତମ୍ଭ ରୂପେ ଉଭା ହୋଇଛି ବୋଲି ସେ କହିଛନ୍ତି। ଦୁଇ ଦେଶର ସମ୍ପର୍କକୁ ଏକ ସ୍ୱତନ୍ତ୍ର ବୈଶ୍ୱିକ ରଣନୀତିକ ଭାଗିଦାରୀରେ ପରିଣତ କରିବା ଲାଗି ଦୁଇ ପକ୍ଷ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଆଗାମୀ ବର୍ଷ ଭାରତ ଫ୍ରାନ୍ସ ତ୍ରିଷ୍ଣା ଉପଗ୍ରହ ପ୍ରେରଣ କରିବେ। ଏହି ଉପଗ୍ରହ ମାଧ୍ୟମରେ ବିଶ୍ୱରେ ଜଳ ଓ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ତାଙ୍କ ସରକାର 12 ବର୍ଷ ପୂର୍ତ୍ତି କରିଥିବା ସମୟରେ ସେ ଫ୍ରାନ୍ସରେ ପହଞ୍ଚିଛନ୍ତି। ଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଭାରତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛି। ଏହାଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ହାସଲ ହେବା ସହିତ ଜନସାଧାରଣ ଅଧିକ ସଶକ୍ତ ହୋଇପାରିଛନ୍ତି। ଏହି ସମୟ ମଧ୍ୟରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି,
1: 12 ସାଲ କେ ଇସ୍ କାଳଖଣ୍ଡ ମେ ଭାରତ କା GDP ଦୋଗୁନା ହୁଆ ହେ, ଏୟାରପୋର୍ଟ କି ସଂଖ୍ୟା ଦୋଗୁନୀ ହୁଇ ହେ, ୟୁନିଭର୍ସିଟିଜ କି ସଂଖ୍ୟା ବି ଦୋଗୁନୀ ହୋ ଗଈ ହେ, ହାଇୱେ କନଷ୍ଟ୍ରକ୍ସନ କି ସ୍ପିଡ 3 ଗୁଣା ବଢ଼ ଗଈ ହେ, ଔର ମେଟ୍ରୋ ନେଟୱର୍କ 4 ଗୁଣା ବଡ଼ା ହୋ ଗୟା ହେ।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇଦେଶୀୟ ଗସ୍ତ ଅବସରରେ ଏକ ସଫଳ ତଥା ଫଳପ୍ରଦ ପ୍ୟାରିସ୍ ପରିଦର୍ଶନ ଶେଷ କରି ଗତକାଲି ଭାରତ ଅଭିମୁଖେ ଯାତ୍ରା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି ଭାରତ ଫ୍ରାନ୍ସ ବନ୍ଧୁତ୍ୱ ଆଗାମୀ ଦିନରେ ଅଧିକ ସଶକ୍ତ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ନିସ୍ଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ ପରେ ଏଭିଆନ୍ରେ G7 ସମ୍ମିଳନୀ ଏବଂ ପରେ ପ୍ୟାରିସ୍ରେ ଭିଭାଟେକ୍ ସମ୍ମିଳନୀରେ ଉଦ୍ବୋଧନ ଦେବା ସହିତ ବହୁ ସଂଖ୍ୟାରେ ଗୋଷ୍ଠୀଗତ କାର୍ଯ୍ୟକ୍ରମ ଏବଂ ସ୍ଥାନୀୟ ଅଗ୍ରଣୀ ଶିଳ୍ପାନୁଷ୍ଠାନଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ମତ ବିନିମୟ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗ ଅଧିକ ସୁଦୃଢ଼ ହୋଇପାରିବ। ଏଥିଲାଗି ଶ୍ରୀ ମୋଦି ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍, ଫ୍ରାନ୍ସ ସରକାର ଏବଂ ସେଠାକାର ଦେଶବାସୀଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଶ୍ରୀ ମୋଦିଙ୍କର ଏହି ସଫଳ ଗସ୍ତ ମାଧ୍ୟମରେ ଭାରତ ଫ୍ରାନ୍ସ ସ୍ୱତନ୍ତ୍ର ବୈଶ୍ୱିକ ରଣନୀତିକ ଭାଗିଦାରୀକୁ ଅଧିକ ଗତି ମିଳିବା ସହିତ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଆଗେଇ ନେବା ଦିଗରେ ଥିବା ପ୍ରତିବଦ୍ଧତା ଅଧିକ ସଶକ୍ତ ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ତାଙ୍କ ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ଭିଡ଼ିଓ ପୋଷ୍ଟ କରିଛନ୍ତି। ଏହି ଗସ୍ତ ଲାଗି ରାଷ୍ଟ୍ରପତି ମ୍ୟାକ୍ରନ୍ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଦେବା ସହିତ ଏହି ଗସ୍ତକୁ ଫଳପ୍ରଦ ବୋଲି ଅଭିହିତ କରିଛନ୍ତି। ଏହାଦ୍ୱାରା ଦୁଇ ଦେଶର ବନ୍ଧୁତ୍ୱ ଅଧିକ ସଶକ୍ତ ହୋଇପାରିବ ବୋଲି ସେ କହିଛନ୍ତି। ଆସନ୍ତା ଫେବୃୟାରୀ ମାସରେ

0: ମୋଦିଙ୍କୁ ସେ ସାକ୍ଷାତ କରିବେ ବୋଲି ଶ୍ରୀ ମାକ୍ରନ୍ ଆଶା ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କରିବେ। ଆସନ୍ତାକାଲି ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେଇ ଶ୍ରୀ ମୋଦି ଏହି ଅର୍ଥରାଶି ପ୍ରଦାନ କରିବେ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶବ୍ୟାପୀ 9,44,00,000ରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର DBT ମାଧ୍ୟମରେ ପ୍ରଦାନ କରାଯିବ। ସେଥିମଧ୍ୟରୁ 2,18,00,000ରୁ ଅଧିକ ମହିଳା ଚାଷୀ ଅନ୍ତର୍ଭୁକ୍ତ। 2019 ଫେବୃଆରୀ ମାସରେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଦାନ କରାଯିବାକୁ ଥିବା ଅର୍ଥରାଶିକୁ ମିଶାଇ ଆବଣ୍ଟିତ ଅର୍ଥରାଶିର ପରିମାଣ 4,46,000 କୋଟିରୁ ଅଧିକ ହେବ ବୋଲି ମନ୍ତ୍ରଣାଳୟ କହିଛି। ଏହି ଗସ୍ତ ଅବସରରେ ପଶ୍ଚିମବଙ୍ଗରେ କେତେକ ପ୍ରମୁଖ କୃଷି ପଦକ୍ଷେପର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ସେଥିମଧ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ପୁନଃ ପ୍ରସ୍ତୁତ ପାଣିପାଗ ଆଧାରିତ ଫସଲ ବୀମା ଯୋଜନା ଆଦି ଅନ୍ତର୍ଭୁକ୍ତ। FIH ମହିଳା ହକି ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ ଭାରତ ଉରୁଗୁଏକୁ 3-2 ଗୋଲରେ ପରାସ୍ତ କରିଛି। ଏଥିସହିତ ଭାରତ କ୍ରମାଗତ ଭାବେ ତୃତୀୟ ବିଜୟ ହାସଲ କରି ପୁଲ୍ ଏର ପଏଣ୍ଟ ତାଲିକାର ସର୍ବୋଚ୍ଚ ସ୍ଥାନରେ ରହିବା ସହିତ ସେମିଫାଇନାଲ ପର୍ଯ୍ୟାୟକୁ ଅଗ୍ରସର ହେଉଛି। ଆସନ୍ତାକାଲି ଭାରତୀୟ ଦଳ ଚିଲିକୁ ଭେଟିବ। ପିଏମ୍ VVRY ଯୋଜନାର ହିତାଧିକାରୀଙ୍କୁ ଆଜି ନୂଆଦିଲ୍ଲୀରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ଅବସରରେ ଆଜି ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି। ପରେ ଓଡ଼ିଶା ଗସ୍ତରେ ଯିବାର ରହିଛି କାର୍ଯ୍ୟସୂଚୀ। ଏବଂ FIH ମହିଳା ହକି ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ 3-2 ଗୋଲରେ ଉରୁଗୁଏକୁ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନ୍ଦୁଝର, ସମୟ 7:25। ଶୁଣନ୍ତୁ ଭକ୍ତିଗୀତ। ପ୍ରଶାନ୍ତ ପାଢ଼ୀଙ୍କ କଣ୍ଠରେ ଗୀତ ରଚନା ବସନ୍ତରାଜ ସାମଲ, ସଙ୍ଗୀତ ଏକନ୍।

ଏ ଭକ୍ତି ଗୀତ ଆପଣ ଶୁଣିଥିଲେ ପ୍ରଶାନ୍ତ ପାଢ଼ୀଙ୍କ କଣ୍ଠରେ। ଗୀତ ରଚନା କରିଥିଲେ ବସନ୍ତରାଜ ସାମଲ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏକନ। ଆକାଶବାଣୀ କେନ୍ଦୁଝର, ସମୟ 7:30। ଶୁଣନ୍ତୁ ଆଦିବାସୀ ଗୀତରେ ହୋ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ପୁରେନ୍ଦ୍ର ପିଙ୍ଗୁଆ ଏବଂ ସାଥୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ସମୟ ସକାଳ 8ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆଜି ଜୁନ୍ 19 ତାରିଖ, ଆଜିର ଦିନରେ ଅନେକ ବ୍ୟକ୍ତିବିଶେଷଙ୍କର ଜନ୍ମଦିନ। ଏହି ଅନୁକ୍ରମରେ ମୁକେଶ ଖାନ୍ନା 1958 ଜୁନ୍ 19 ତାରିଖରେ ଜନ୍ମଗ୍ରହଣ କରିଥିଲେ। ମୁକେଶ ଖାନ୍ନା ଭାରତୀୟ ଟେଲିଭିଜନ ଜଗତର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ସ୍ମରଣୀୟ ଅଭିନେତା। ବିଶେଷ କରି 80 ଏବଂ 90 ଦଶକର ପିଲାମାନଙ୍କ ପାଇଁ ସେ କେବଳ ଜଣେ ଅଭିନେତା ନୁହନ୍ତି, ବରଂ ଏକ ଭାବାବେଗ। ମୁକେଶ ଖାନ୍ନାଙ୍କୁ ସମଗ୍ର ଭାରତରେ ଦୁଇଟି ନିର୍ଦ୍ଦିଷ୍ଟ ଭୂମିକା ପାଇଁ ସଦାସର୍ବଦା ମନେ ରଖାଯିବ। ଗୋଟିଏ ଭୀଷ୍ମ ପିତାମହ ମହାଭାରତ 1988 ରିଲିଜ୍ ହୋଇଥିଲା, ଯାହାକି ବି.ଆର୍. ଚୋପ୍ରାଙ୍କ ମହାଭାରତ ସିରିଏଲ୍ରେ ଭୀଷ୍ମ

ଭିତରେ ତାଙ୍କର ଅଭିନୟ ତଥା ଦମଦାର ଗାମ୍ଭୀର୍ଯ୍ୟପୂର୍ଣ୍ଣ ସ୍ୱର, ଗମ୍ଭୀର ଚାଲିଚଳନ ଏବଂ ବ୍ୟକ୍ତିତ୍ୱ ଏତେ ଜୀବନ୍ତ ଥିଲା ଯେ ଆଜି ବି ଲୋକେ ଭୀଷ୍ମ ପିତାମହ କହିଲେ କେବଳ ମୁକେଶ ଖାନାଙ୍କ ଚେହେରାକୁ ହିଁ ଆଖି ଆଗକୁ ଟାଣନ୍ତି। ସେହିଭଳି 1997 ଶକ୍ତିମାନ ସିରିଏଲ୍ ପାଇଁ ମଧ୍ୟ ସେ ବହୁ ଚର୍ଚ୍ଚିତ। ସେ ଭାରତର ପ୍ରଥମ ସୁପର ହିରୋ ସହ ଶକ୍ତିମାନ ନିର୍ମାଣ କରି ଇତିହାସ ରଚିଥିଲେ। ଏଥିରେ ସେ ଦ୍ୱିତୀୟ ଭୂମିକା ଅର୍ଥାତ୍ ସାମ୍ବାଦିକ ଗଙ୍ଗାଧର ରୂପରେ ଯେତିକି ହସେଇଥିଲେ ଶକ୍ତିମାନ ଉପରେ ସେତିକି ବୀରତ୍ୱ ଦେଖାଇଥିଲେ। ଏବଂ ଶକ୍ତିମାନ ସିରିଏଲ୍ ଶେଷରେ ସେ ପିଲାମାନଙ୍କ ପାଇଁ ଯେଉଁ ଛୋଟ ସେଗମେଣ୍ଟ ରଖିଥିଲେ, ଛୋଟି ଛୋଟି ବାତେ, ଏହି ମାଧ୍ୟମରେ ସୁ ଅଭ୍ୟାସ, ଗୁରୁଜନଙ୍କୁ ସମ୍ମାନ, ସ୍ୱଚ୍ଛତା ଏବଂ ଦେଶପ୍ରେମର ଶିକ୍ଷା ଦେଉଥିଲେ। ସେ କେବଳ ମନୋରଞ୍ଜନ କରିନଥିଲେ, ବରଂ ସେହି ସମୟର ପିଲାମାନଙ୍କୁ ଜଣେ ଅଭିଭାବକ ସଦୃଶ ସଠିକ୍ ମାର୍ଗ ଦେଖାଇଥିଲେ। ଆଜି ତାଙ୍କର ଜନ୍ମଦିନ, ଏହି ଅବସରରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି ଆକାଶବାଣୀ କେନ୍ଦୁଝରର ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ। ଆଜିର ଦିନରେ ଅର୍ଥାତ୍ 1962 ଜୁନ 19 ଦିନ ଆଶିଷ ବିଦ୍ୟାର୍ଥୀ, ଭାରତୀୟ ସିନେମା ଜଗତର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ, ଶକ୍ତିଶାଳୀ ଏବଂ ଜନପ୍ରିୟ ଅଭିନେତା ଜନ୍ମଗ୍ରହଣ କରିଥିଲେ। ବିଶେଷ କରି ନିଜର ଚମତ୍କାର ଖଳନାୟକ ଏବଂ ଚରିତ୍ର ଅଭିନୟ ପାଇଁ ସେ ସାରା ଭାରତରେ ପରିଚିତ। କେବଳ ହିନ୍ଦୀ ନୁହେଁ, ଓଡ଼ିଆ ସମେତ ଅନେକ ଆଞ୍ଚଳିକ ଭାଷାର ଚଳଚ୍ଚିତ୍ରରେ ସେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି। ଆଶିଷ ବିଦ୍ୟାର୍ଥୀ ପ୍ରାୟ 11 ଅଧିକ ଭାଷାରେ 300 ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଓଡ଼ିଶାର ଦର୍ଶକ ପାଇଁ ମଧ୍ୟ ସେ ବେଶ୍ ଜଣାଶୁଣା। ବାବୁ ଆଇ ଲଭ୍ ୟୁ ଏହି ଚଳଚ୍ଚିତ୍ରରେ ତାଙ୍କର ଖଳନାୟକ ଚରିତ୍ର ଏବଂ ଅଭିନୟକୁ ଓଡ଼ିଶାର ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ତାଙ୍କର ସଳାପ କହିବା ଶୈଳୀ ଏବଂ ସ୍ୱତନ୍ତ୍ର ଓଡ଼ିଆ ଉଚ୍ଚାରଣ ତାଙ୍କ ଚରିତ୍ରଗୁଡ଼ିକୁ ବେଶ୍ ଜୀବନ୍ତ କରିଥିଲା। ସେ 1994 ମୁକ୍ତିଲାଭ କରିଥିବା ଫିଲ୍ମ ଦ୍ରୋହକାଳ ପାଇଁ ଶ୍ରେଷ୍ଠ ସହ ଅଭିନେତା ଭାବରେ ସମ୍ମାନଜନକ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ସେ ଜଣେ ଦେଶୀ ଖାଦ୍ୟପ୍ରେମୀ ହିସାବରେ ଫୁଡ୍ ବ୍ଲଗିଂ କରି ସେ ଭାରତର ବିଭିନ୍ନ ପ୍ରାନ୍ତକୁ ଯାଇ ସେଠାକାର ସ୍ଥାନୀୟ ଖାଦ୍ୟ ଦୋକାନ ଏବଂ ଷ୍ଟ୍ରିଟ୍ ଫୁଡ୍ର ଭିଡ଼ିଓ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ସେୟାର କରନ୍ତି। ଏଥିସହିତ ମୋଟିଭେସନାଲ୍ ସ୍ପିକର ଲେଟ୍ସ ଟକ୍ ନାମକ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ କମ୍ପାନୀ ଏବଂ କଲେଜର ଲୋକଙ୍କୁ ଜୀବନରେ ସକାରାତ୍ମକ ରହିବା ଏବଂ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦିଅନ୍ତି। ଆଜି ହେଉଛି ଆଶିଷ ବିଦ୍ୟାର୍ଥୀଙ୍କର ଜନ୍ମଦିନ। ତାଙ୍କୁ ଆକାଶବାଣୀ କେନ୍ଦୁଝର ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ।

ଜନ୍ମଦିବସ ଅନୁକ୍ରମରେ ଆଜିର ଦିନରେ 1970 ରାହୁଲ ଗାନ୍ଧି ଜନ୍ମଗ୍ରହଣ କରିଥିଲେ। ରାହୁଲ ଗାନ୍ଧି ଭାରତୀୟ ରାଜନୀତିର ଜଣେ ପ୍ରମୁଖ ଏବଂ ଚର୍ଚ୍ଚିତ ନେତା। ସେ ଭାରତର ସବୁଠାରୁ ପୁରୁଣା ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସର ଜଣେ ଶୀର୍ଷସ୍ତରୀୟ ନେତା ଏବଂ ଦେଶର ସବୁଠାରୁ ପ୍ରଭାବଶାଳୀ ରାଜନୈତିକ ପରିବାରର ସଦସ୍ୟ। ରାଜନୀତିରେ ସେ 2004 ଉତ୍ତରପ୍ରଦେଶର ଆମେଥି ସାଂସଦୀୟ କ୍ଷେତ୍ରରୁ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇ ସକ୍ରିୟ ରାଜନୀତିକୁ ଆସିଥିଲେ। 2017-2019 ପର୍ଯ୍ୟନ୍ତ କଂଗ୍ରେସ ଦଳର ଜାତୀୟ ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। ରାହୁଲ ଗାନ୍ଧୀଙ୍କ ରାଜନୈତିକ ଜୀବନରେ ଭାରତ ଯୋଡ଼ ଯାତ୍ରା ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆଣିଥିଲା। ସେ ଏହି ମାଧ୍ୟମରେ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ହଜାର ହଜାର କିଲୋମିଟର ପଦଯାତ୍ରା କରି ଜନସାଧାରଣଙ୍କ ସହ ସିଧାସଳଖ ଯୋଡ଼ି ହୋଇଥିଲେ। ଏହି ଯାତ୍ରା ମାଧ୍ୟମରେ ସେ ଦେଶପ୍ରେମ, ସଦ୍ଭାବନା ଏବଂ ଏକତାର ବାର୍ତ୍ତା ଦେଇଥିଲେ। ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଏହି ଅବସରରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି ଆକାଶବାଣୀ କେନ୍ଦୁଝରର ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ।

ଆଜିର ଦିନରେ ସାର୍ ଅହମ୍ମଦ ସଲମାନ ରଶିଦି ଜନ୍ମଗ୍ରହଣ କରିଥିଲେ। ସେ ହେଉଛନ୍ତି ସମସାମୟିକ ବିଶ୍ୱ ସାହିତ୍ୟର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ପ୍ରସିଦ୍ଧ ଯାଦୁକରୀ ବାସ୍ତବ।

ବାଦୀ ଔପନ୍ୟାସିକ ଏବଂ ପ୍ରାବନ୍ଧିକ ପ୍ରାୟତଃ ପୂର୍ବ ଏବଂ ପଶ୍ଚିମ ସଂସ୍କୃତିର ମିଶ୍ରଣ ଉପନିବେଶବାଦ ପରବର୍ତ୍ତୀ ସମୟ ଏବଂ ମାନବୀୟ ସଂଘର୍ଷକୁ ନେଇ ସେ ନିଜର ସାରସ୍ୱତ ସୃଷ୍ଟି ପ୍ରସ୍ତୁତ କରିଛନ୍ତି ସଲମାନ ରଶିଦି June 19, 1947 ଭାରତର ବମ୍ବେରେ ଜନ୍ମଗ୍ରହଣ କରିଥିଲେ ସେ ଏକ କାଶ୍ମୀରୀ ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିଲେ ପରବର୍ତ୍ତୀ ସମୟରେ ସେ ଉଚ୍ଚଶିକ୍ଷା ପାଇଁ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ବ୍ରିଟେନ୍ ଯାଇଥିଲେ 1981 ମିଡ୍ନାଇଟ୍ ଚିଲ୍ଡ୍ରେନ୍ ନାମକ ବହି ପ୍ରକାଶ କରି ସେ ସବୁଠାରୁ କୃତିତ୍ୱ ହାସଲ କରିଥିଲେ ଭାରତ ସ୍ୱାଧୀନ ହେବାର ଠିକ୍ ମଧ୍ୟରାତ୍ରିରେ ଜନ୍ମ ହୋଇଥିବା ପିଲାମାନଙ୍କ କାହାଣୀ ମାଧ୍ୟମରେ ସେ ଭାରତର ଇତିହାସକୁ ଏଥିରେ ଦେଖାଇଛନ୍ତି ଏହି ବହି ମାଧ୍ୟମରେ ତାଙ୍କୁ ବ୍ରୁକର୍ ପ୍ରାଇଜ୍ ମିଳିଥିଲା 1988 ଦ ସାଟାନିକ୍ ଭର୍ସେସ୍ ନାମକ ଏକ ପୁସ୍ତକ ଉନ୍ମୋଚନ କରିଥିଲେ ଏହି ବହିଟି ବିଶ୍ୱବ୍ୟାପୀ ଏକ ବଡ଼ ବିବାଦର କାରଣ ପାଲଟିଥିଲା ଧାର୍ମିକ ଭାବନାକୁ ଆଘାତ ଦେଉଥିବା ଅଭିଯୋଗରେ ଇରାନ୍ର ଧର୍ମଗୁରୁ ଓ ତାଙ୍କ ବିରୋଧରେ ଫତୁଆ ଜାରି କରିଥିଲେ ଯାହାପାଇଁ ତାଙ୍କୁ ଅନେକ ବର୍ଷ ଲୁଚି ରହିବାକୁ ପଡ଼ିଥିଲା ସେହିପରି 1983 ସେମ୍ 2023 ଭିକ୍ଟୋରୀ ସିଟି 2024 ନାଇଫ୍ ନାମକ ପୁସ୍ତକ ରଚନା କରିଥିଲେ ଆଜି ସେହିଭଳି ଜଣେ ସାରସ୍ୱତ ସାଧକଙ୍କର ଜନ୍ମଦିନ ତେଣୁ ତାଙ୍କୁ ଆମ ଆକାଶବାଣୀ କେନ୍ଦୁଝର ନମସ୍କାର କେନ୍ଦୁଝର ତରଫରୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛୁ।

0: କୋଉ କୋଉ ସବଜେକ୍ଟ ଉପରେ ଆପଣଙ୍କର ଥିଲା ବା କୋଉ ବିଷୟକୁ ନେଲେ ପିଲାମାନେ ଆମର ଯେଉଁମାନେ ଆଗକୁ ଚାହୁଁଥିବେ କି ମୁଁ ବି ଓପିଏସ୍ସିରେ ଯାଏ, ତ ସେମାନେ କ'ଣ କରିବେ, କେମିତି ତାଙ୍କର ତିଆରି କରିବେ ଗୋଟେ ଗୋଲ୍କୁ ମାନେ ଆଚିଭ୍ କରିବା ପାଇଁ?
1: ଓପିଏସ୍ସି ପାଇଁ ସବଜେକ୍ଟ ମ୍ୟାଟର କରେ ନାହିଁ, ମ୍ୟାଟର କରେ ହେଉଛି ଇଣ୍ଟେଣ୍ଟ। ସେଇ ଇଣ୍ଟେଣ୍ଟ ହିଁ ହେଉଛି ଗୋଟେ ପିଲାକୁ ମାନେ ସିଭିଲ ସର୍ଭିସେସରେ ହେଉଛି ବହୁତ ସାହାଯ୍ୟ ସହଯୋଗ କରେ। ଯେମିତିକି ମୁଁ ମୋର ଗ୍ରାଜୁଏସନ୍ ଥିଲା ହେଉଛି କେମିଷ୍ଟ୍ରିରେ, ମୁଁ ସାଇନ୍ସ ବ୍ୟାକଗ୍ରାଉଣ୍ଡର ପିଲା ଥିଲି କିନ୍ତୁ ମୁଁ ପୋଷ୍ଟ ଗ୍ରାଜୁଏସନ୍ରେ ସୋସିଓଲୋଜି ନେଇଥିଲି, କାରଣ ମୋର ମାନେ ମୋତେ ସୋସାଇଟାଲ ଇସ୍ୟୁଜ୍ ଆଉ ଯେମିତି କମ୍ୟୁନିଟି ଡାଇନାମିକ୍ସ ହେଇଗଲା, ତାପରେ ଇନିକ୍ୱାଲିଟିଜ୍ ହେଇଗଲା, ସେସବୁ ଜିନିଷ ମୋତେ ବହୁତ ଆଗ୍ରହ କରିଥିଲା ଗ୍ରାଜୁଏସନ୍ ଟାଇମ୍ରେ। ତ ସେମିତି କିଛି ନାହିଁ, ପିଲାମାନେ ଯେଉଁ ବି ସବଜେକ୍ଟ ପଢୁଛନ୍ତି ସେସବୁ ସବଜେକ୍ଟ ହିଁ ଓପିଏସ୍ସିର ଅପ୍ସନାଲ୍ରେ ଅଛି, ସେସବୁ ସବଜେକ୍ଟ ହିଁ ଆମର ଜିଏସ୍ ପେପର୍ରେ ବି ଅଛି। ତ ସେମିତି କିଛି ନାହିଁ କି ଯେଉଁ ସବଜେକ୍ଟ ନେଲେ ବି ପିଲାମାନେ କରିପାରିବେ। ଗୋଟେ ଜିନିଷ ବହୁତ ମ୍ୟାଟର କରେ, ସେଟା ହେଉଛି ଇଣ୍ଟେଣ୍ଟ।
0: ତେବେ ବିଶ୍ୱଜିତ ବାବୁ, ଆଉ ଗୋଟେ କଥା ମୁଁ ଜାଣିବା ପାଇଁ ଚାହିଁବି, ବା ଯୋଉ ପିଲାମାନେ ଆଗକୁ ଦେବେ ପରୀକ୍ଷା ତାଙ୍କ ପାଇଁ ମଧ୍ୟ ଏଇଟା ନିହାତି ରୂପେ ଗୋଟେ ଦରକାରୀ ହେବ। ଧରନ୍ତୁ ଆପଣ ଯେମିତି କହିଲେ ସାଇନ୍ସ ବ୍ୟାକଗ୍ରାଉଣ୍ଡରୁ ଆପଣ ଗଲେ,
1: ଆଜ୍ଞା,
0: ପରେ ଆପଣ ଆର୍ଟ୍ସ ରଖିଲେ, ସୋସିଓଲୋଜି ରଖିଲେ, ଆପଣ ଯେତେବେଳେ ଓପିଏସ୍ସି ପାଇଁ ପ୍ରିପେୟାର କଲେ, କ'ଣ ଆପଣ କୋଉ ଉପରେ ବେସ୍ କଲେ ସେଇ ସବଜେକ୍ଟ?
1: ଅପ୍ସନାଲ ମୋର ସୋସିଓଲୋଜି ହେଇଥିଲା,
0: ଆଚ୍ଛା,
1: କିନ୍ତୁ ସବୁକିଛି ପଢିବାକୁ ପଡୁଥିଲା। ଯେମିତିକି ଆସପାସ 20ଟା ସବଜେକ୍ଟ ଅଛି, ଯେମିତିକି ଜିଏସ୍ ପେପର 1ରେ ଆପଣଙ୍କୁ ପଢିବାକୁ ପଡିବ ହିଷ୍ଟ୍ରିର, ଆନସିଏଣ୍ଟ, ମେଡିଭାଲ, ମଡର୍ଣ୍ଣ, ପୋଷ୍ଟ ଇଣ୍ଡିପେଣ୍ଡେନ୍ସ, ତାପରେ ହେଉଛି ଆର୍ଟ ଏଣ୍ଡ କଲଚର, ଓଡ଼ିଶା ରିଲେଟେଡ୍, ଇଣ୍ଡିଆ ରିଲେଟେଡ୍, ତାପରେ ସୋସାଇଟି ପଳେଇ ଆସିଲା, ତାପରେ ଜିଓଗ୍ରାଫି ପଳେଇ ଆସିଲା ଜିଏସ୍ ପେପର 2ରେ, ପଲିଟି, ଗଭର୍ନାନ୍ସ, ସୋସିଆଲ ଜଷ୍ଟିସ୍, ତାପରେ ଆପଣଙ୍କର ଇଣ୍ଟରନ୍ୟାସନାଲ ରିଲେସନ୍ ପଳେଇ ଆସିଲା ଜିଏସ୍ ପେପର 3ରେ, ଇକୋନୋମିକ୍ସ ଅଛି, ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଅଛି, ତାପରେ ଆଗ୍ରିକଲଚର, ଆଗ୍ରିକଲଚରାଲ ଡେଭଲପମେଣ୍ଟ ବିଷୟରେ ଅଛି, ତାପରେ ଆମର ଇଣ୍ଟରନାଲ ସିକ୍ୟୁରିଟି ଅଛି, ତାପରେ ହେଉଛି ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଛି, ଏନ୍ଭାୟରମେଣ୍ଟ ଆଣ୍ଡ ଇକୋଲୋଜି ଅଛି ଜିଏସ୍ ପେପର 4ରେ, ଏଥିକ୍ସ ଅଛି। ତ ଏମିତି ବହୁତ କିଛି ସବଜେକ୍ଟ ଅଛି,
0: ଆଚ୍ଛା,
1: ତ ସେଥିପାଇଁ ଆମକୁ ଗୋଟେ ଓଭରଅଲ୍ ପଏଣ୍ଟ ଅଫ୍ ଭ୍ୟୁ ଦରକାର ସବୁ ଜିନିଷର, ମାନେ ସବୁ ଜିନିଷର ଅଣ୍ଡରଷ୍ଟାଣ୍ଡିଂ ଥିବା ଦରକାର।
0: ଆଚ୍ଛା, ମାନେ ଆମେ
1: ଆଜ୍ଞା
0: କୌଣସି ଗୋଟେ ସବଜେକ୍ଟକୁ ଛାଡି ଦେବା, ଗୋଟେ ଟପିକକୁ ଛାଡି ଦେଇକି ଯାଇପାରିବାନି,
1: ଆଜ୍ଞା
0: ମାନେ ଜଣେ ଯଦି ପ୍ରିପେୟାର କରିବାକୁ ଚାହିଁବ ସବୁ ବିଷୟରେ କିଛି ନା କିଛି ନଲେଜ ଥିବା ଦରକାର।
1: ଆଜ୍ଞା ଆଜ୍ଞା ଆଜ୍ଞା ଗୋଟେ ଆଡମିନିଷ୍ଟ୍ରେଟର ହେଉଛି ମାନେ ବେସିକାଲି ତାର ମାନେ ଓଭରଅଲ୍, ଯେମିତିକି ଆମେ ଯଦି ଗୋଟେ ଆଡମିନିଷ୍ଟ୍ରେଟର ବନୁଛୁ ତ ହେଉଛି ଆମକୁ ସବୁ ଜିନିଷର ବେସିକ ଅଣ୍ଡରଷ୍ଟାଣ୍ଡିଂ ଥିବା ଦରକାର, ଯେମିତି ପବ୍ଲିକ ପଲିସି ଫର୍ମୁଲେସନରେ ସେଟା ବହୁତ ଆଗକୁ କାମରେ ଆସେ।
0: ପ୍ରଥମରୁ ଯେ ଆପଣଙ୍କର ଏଜୁକେସନ କେମିତି ଥିଲା, ଆରମ୍ଭରୁ କୋଉଠି କୋଉଠି କ'ଣ ଥିଲା?
1: ମୋର କ୍ଲାସ 7 ପର୍ଯ୍ୟନ୍ତ ଗ୍ରୀନଫିଲ୍ଡ ସ୍କୁଲରେ ଥିଲା, ଆଉ ତାପରେ ମୁଁ କ୍ଲାସ 7ରେ ଫେଲ୍ ବି ହେଇଥିଲି। ତାପରେ ମୁଁ ସେଣ୍ଟ ଜେଭିୟର୍ସ ହାଇସ୍କୁଲ କେଉଁଝରରୁ ମୁଁ ମୋର କ୍ଲାସ 8-10 ପର୍ଯ୍ୟନ୍ତ ପଢ଼ିଥିଲି, ସେଠି ଟିକେ ପାଠପଢ଼ା ଇମ୍ପ୍ରୁଭମେଣ୍ଟ ଆସିଥିଲା। ତାପରେ ହେଉଛି ଧୀରେ ଧୀରେ ତାପରେ ମୁଁ 11-12 କରିଥିଲି ବିଶାଖାପଟନମ ବିକାଶ ବିଦ୍ୟା ନିକେତନରୁ, ତାପରେ ଗ୍ରାଜୁଏସନ୍ ହେଉଛି ରେଭେନ୍ସା ୟୁନିଭର୍ସିଟି କେମିଷ୍ଟ୍ରି ଅନର୍ସ, ତାପରେ ପିଜି ହେଉଛି ମୋର ସୋସିଓଲୋଜି ରେଭେନ୍ସା ୟୁନିଭର୍ସିଟିରୁ ହିଁ।
0: ଗୋଟେ କଥା ଜାଣିବା ପାଇଁ ମୁଁ ଚାହିଁବି, ଯଦି ଜଣେ ଏଇ ମାନେ ଓପିଏସ୍ସି ଦେବା ପାଇଁ ଚାହେଁ, ତେବେ ତା ପାଇଁ କ'ଣ ନିହାତି ଭଲ ସ୍କୁଲରେ ପାଠ ପଢିବା ବା ଭଲ କଲେଜରେ ପାଠ ପଢିବା ଆବଶ୍ୟକତା ରହିଛି, ନା ନିଜର ଗୋଟେ ସାଧନା ରହିଛି, ନିଜର ଇଚ୍ଛା ଶକ୍ତି ଦରକାର ଅଛି?
1: ନିଜର ଇଚ୍ଛା ଶକ୍ତି ଦରକାର, କାରଣ ଏମିତି କିଛି ନାହିଁ କି ସ୍କୁଲରେ, ଏମିତି ବି ଅଛନ୍ତି ପିଲା ଯେଉଁମାନେ IIT ରୁ ପାସ୍ ଆଉଟ୍ ହେଇକିନା ବି ସେମାନେ ବି ହେଉଛି ସିଭିଲ ସର୍ଭିସେସରେ ପଶି ପାରୁନାହାନ୍ତି। ତ ଏଠି ହେଉଛି ସବୁଠାରୁ ଇମ୍ପୋର୍ଟାଣ୍ଟ କଥା ହେଲା ପିଲା, ମୁଁ ଆପଣଙ୍କୁ ପ୍ରଥମରୁ ବି କହିଛି ପିଲାର ଇଣ୍ଟେଣ୍ଟ ଦରକାର, ତ ତାର କେତେ ଇଚ୍ଛା ଶକ୍ତି ଅଛି କି ସେ ଲୋକଙ୍କର ସେବା କେମିତି କରୁଛି, ମାନେ ହେଉଛି କେମିତି ଡେଭଲପମେଣ୍ଟ ଆଣିବ, ଗୋଟେ ରିଜନ୍ ଦରକାର ୟା ପାଇଁ।
0: ନିଶ୍ଚିତ ନିଶ୍ଚିତ, ତା ମାନେ ନିଜ ଗୋଲକୁ ଆଚିଭ୍ କରିବା ପାଇଁ ତା ଭିତରେ ସେତିକି ଦକ୍ଷତା ଦରକାର,
1: ଆଜ୍ଞା,
0: ସମୟ
1: ଯେମିତିକି ମୁଁ
0: ଦେବାକୁ
1: ଆପଣ ଗୋଟେ
0: ପଡ଼ିବ।
1: ଏକ୍ସାମ୍ପଲ୍ ଦଉଛି, ଯେମିତି ଜଣେ ଅଛନ୍ତି ଆପଣ ଯଦି ଗୋଟେ ବହି ପଢ଼ିଥିବେ 12th ଫେଲ୍, ଏବେ ତାଙ୍କର ଜଣେ ମୁଭି ବି ଆସିଥିଲା, ସେ ମନୋଜ କୁମାର ଶର୍ମା ଜଣେ ଏବେ IPS ଅଫିସର ଅଛନ୍ତି, ସିଏ 12th ରେ ଫେଲ୍ ହେଇଥିଲେ, ତ ତାଙ୍କର ସେ ଇଚ୍ଛା ଶକ୍ତି ଆଉ ଦୃଢ ଇଚ୍ଛା ବଳ ପାଇଁ ସେ ଏବେ ଜଣେ IPS ଅଫିସର ମହାରାଷ୍ଟ୍ର କ୍ୟାଡରରେ।
0: ନିଶ୍ଚିତ ରୂପେ ନିଜର ଧୈର୍ଯ୍ୟ ଆଉ ଗୋଟେ ସାଧନା ଦରକାର,
1: ଆଜ୍ଞା, କନସିଷ୍ଟେନ୍ସି ଆଉ ଡେଡିକେସନ ଦରକାର,
0: ଅଧ୍ୟବସାୟଟା ନିହାତି ଦରକାର। ପାଠଟା ଯଦି
1: ଆଜ୍ଞା
0: ଭାବରେ ନିଜକୁ ଭଲ ପାଇଗଲେ ତାହେଲେ ନିଶ୍ଚିତ ରୂପେ ସବୁକୁ ଆଚିଭ୍ କରିହେବ। ଏବେ
1: ଆଜ୍ଞା।
0: ଆଉ ଘରେ କିଏ କିଏ ସବୁ ଅଛନ୍ତି, ବାପା କ'ଣ କରନ୍ତି, ମା
1: ଘରେ
0: କ'ଣ କରନ୍ତି?
1: ବାପାଙ୍କର NGO ଅଛି, ସିଏ ଡ୍ରପ୍ ଆଉଟ୍ ଟ୍ରାଇବାଲ ଛୁଆମାନଙ୍କୁ ପଢ଼ାନ୍ତି, ଆଉ ମା ଅଛନ୍ତି ଏବେ ଗଭର୍ଣ୍ଣମେଣ୍ଟ ପ୍ରାଇମେରୀ ସ୍କୁଲ ରାଇସର ହେଡ୍ମିଷ୍ଟ୍ରେସ୍ ଅଛନ୍ତି ଏବେ, ଆଉ ଗୋଟେ ମୋ ସାନ ଭାଇ ଅଛି, ଆଉ ମୁଁ ଆମ ଜେଜେମା ଅଛନ୍ତି।
0: ଆଚ୍ଛା, ତାହେଲେ ଛୋଟ ପରିବାରରେ ଆପଣମାନେ ସମସ୍ତେ ଅଛନ୍ତି। ତେବେ
1: ଆଜ୍ଞା,
0: ଆପଣଙ୍କର କୋଉଠି ନା କୋଉଠି ବାପାଙ୍କର ପ୍ରଭାବ ଗୋଟେ ପଡିଛି, ଯେଉଁଥିପାଇଁ ଆପଣ ପ୍ରଶାସନିକ ସେବାକୁ ନିଜର କରିଛନ୍ତି?
1: ଆଜ୍ଞା ଆଜ୍ଞା, ସେ ମୋ ମା ବାପା ହିଁ ମୋର ଗୋଟେ ହିସାବରେ ଗୋଟେ ଇନ୍ସପିରେସନ୍, ତାଙ୍କ ପାଇଁ

0: ଯେ ଆକୁ ପଢୁଛି।
1: ଆଚ୍ଛା, ଯେତେବେଳେ ରେଜଲ୍ଟ ବାହାରିଲା ଆପଣଙ୍କର ରାଙ୍କ କେତେ ଥିଲା?
0: ରାଙ୍କ 137 ଥିଲା।
1: 137। 137 ରାଙ୍କ ପାଇବା ପରେ ଆପଣ ଜାଣିଲେ ନା ଆପଣଙ୍କୁ ଅନ୍ୟମାନେ ଜଣାଇଲେ?
0: ନା ନା, ମୁଁ ଆକ୍ଚୁଆଲି ଟିକେ ଅପଡେଟେଡ୍ ରୁହେ, ମାନେ ଡେଲି ପ୍ରତିଦିନ ହଉଛି ମୁଁ ମାନେ ଚେକ୍ କରୁଥାଏ, ମାନେ ୱେବସାଇଟ କି କ'ଣ ଅଛି କ'ଣ ନାହିଁ, ନିଜକୁ ଟିକେ ଅପଡେଟେଡ୍ ରଖେ ସେ ଏସବୁ ମ୍ୟାଟରକୁ ନେଇକିନା।
1: ଆଚ୍ଛା, ନିଶ୍ଚିତ ରୂପେ ଯେତେବେଳେ ଆପଣ ଗୋଟେ ପ୍ରଶାସନିକ ସେବାକୁ ନେବେ ତା ମାନେ ଅପଡେଟେଡ୍ ରହିବାକୁ ପଡ଼ିବ,
0: ଆଜ୍ଞା।
1: ନହେଲେ ହେଇପାରିବନି। ତେବେ ଆମେ ଦେଖିବା ଯେ ବିଭିନ୍ନ ବହୁତ ବର୍ଗର ପିଲା ମଧ୍ୟ ଆସୁଛନ୍ତି କି ନିଜକୁ ପ୍ରିପେୟାର କରିବା ପାଇଁ, ତ ପ୍ରିପେୟାର କରିବା ପାଇଁ ନିଜେ ଜଣେ ଘରେ ଥାଇ ପ୍ରିପେୟାର କଲେ ହେବ କି ଆପଣ ଯେମିତି ଯାଇଛନ୍ତି ଦିଲ୍ଲୀରେ ପ୍ରିପାରେସନ କରୁଛନ୍ତି ତାର ଜରୁରୀ ରହିଛି?
0: ନା ଏମିତି କିଛି ନାହିଁ, ଯଦି ଏବେ ତ ଟେକ୍ନୋଲୋଜି ଏତେ ଅପଗ୍ରେଡ୍ ହେଇଗଲାଣି କି ପିଲାମାନେ ୟୁଟ୍ୟୁବରେ ବସିକି ପଢ଼ିପାରିବେ, ଏମିତି ବି ମାନେ ମୋ ହିସାବରେ ଯଦି ମୁଁ କହିବାକୁ ଯିବି, ମୁଁ ଆସିଥିଲି କୋଚିଂ ନେବା ପାଇଁ, କିନ୍ତୁ ମୋ କୋଚିଂ ଇନଷ୍ଟିଚ୍ୟୁଟ୍ ସେ 6 ମାସରେ ବନ୍ଦ ହେଇଗଲା। ଆଉ ଏମିତି ବି ହେଉଛି ମୋର 2ଟାରୁ 3ଟା ସବଜେକ୍ଟ ହିଁ ମାତ୍ର ସରିଥିଲା, ତାପରେ ହେଉଛି ମୁଁ ୟୁଟ୍ୟୁବରୁ କିଛି ଲେକ୍ଚର ଦେଖିଥିଲି, କିଛି ଲେକ୍ଚର ମୁଁ ମୋ ସାଙ୍ଗମାନଙ୍କଠାରୁ ତାଙ୍କର ଯେଉଁ କୋଚିଂର ନୋଟ୍ସ ପଢ଼ିଥିଲି, ତ ଏମିତି ମାନେ ଷ୍ଟ୍ରଗଲ୍ ହିଁ ଯାଇଛି ମୋ କୋଚିଂ ଦିଲ୍ଲୀରେ।
1: ଆଚ୍ଛା,
0: ତ
1: ଯା ହଉ,
0: କୋଚିଂ ଇନଷ୍ଟିଚ୍ୟୁଟ୍ ଉପରେ ପୁରା ଭରସା କରିବାଟା ବି ହେଉଛି ଗୋଟେ ହଁ ବୋକାମି।
1: ନିଶ୍ଚିତ ରୂପେ ନିଜର ଯେତେ ମୁଣ୍ଡ ଖେଳେଇବା ବୋଧେ ସେ ନିଶ୍ଚିତ ସାହାଯ୍ୟ କରିବ।
0: ଆଜ୍ଞା।
1: ଆଉ ଗୋଟେ କଥା ଦେଖନ୍ତୁ, ଆପଣ ଯୋଉଠି ଥିଲେ, ଆମ କେନ୍ଦୁଝରରୁ କେତେ ପିଲା ଯାଇଥିଲେ ନା ଆପଣ ଏକୁଟିଆ ଥିଲେ?
0: କେନ୍ଦୁଝରରୁ ଅଛନ୍ତି ବହୁତ ପିଲା ଥିଲା, ଯେମିତି କେବେ ରାଙ୍କ 1 ଯିଏ ହେଇଛନ୍ତି ଭୁବନ ସାହୁ, ସିଏ ବି ଆମ କେନ୍ଦୁଝର ଆନନ୍ଦପୁର ବ୍ଲକର ହିଁ। ଆଉ ମୋ ଜାଣିବା ହିସାବରେ ଜଣେ ଚମ୍ପୁଆରେ ବି ଜଣେ ଝିଅ ଜଣେ ପାଇଛନ୍ତି। ଆଉ
1: ଯେ ଆପଣଙ୍କ ପାଖରେ ଥିଲେ ନା ସେମାନେ ଅନ୍ୟ ନା ଏପଟେ
0: ନାଇଁ,
1: ଓଡ଼ିଶାରେ ଥିଲେ?
0: ଯିଏ ଯିଏ ଭୁବନ ସାହୁ ଯିଏ ରାଙ୍କ 1, ସିଏ ମୋ ବୋର୍ଡରେ ହିଁ ପଢ଼ିଥିଲେ।
1: ଆଚ୍ଛା, ତେବେ ଗୋଟେ ଭଲ ସ୍କୋର କରିବା ପାଇଁ ହଉ ବା କିଛି ନୂଆ ପାଠ ପଢିବା ପାଇଁ ହେଲେ, ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ହେଲେ ନିଜର ସାଙ୍ଗ ବି ସେମିତି ହେବା ଆବଶ୍ୟକ କି?
0: ସେମିତି କିଛି କହି ହୁଏନି, ମାନେ ମୋର ବି ସେମିତି ସାଙ୍ଗ ଅଛନ୍ତି ଯେଉଁମାନେ ମାନେ ଏତେ ଭଲ ପାଠ ପଢୁନାହାନ୍ତି, ହେଲେ ବି ସେମାନେ ମୋ ସାଙ୍ଗ ଅଛନ୍ତି। ଏମିତି ବି ସାଙ୍ଗ ଅଛନ୍ତି ଯେଉଁମାନେ ବହୁତ ଭଲ ପାଠ ପଢୁଛନ୍ତି। ତ ଡିପେଣ୍ଡ କରେ ହଉଛି ନିଜ ଲାଇଫରେ ସାଙ୍ଗମାନେ ଆଉ ନିଜ ଭିତରେ କେତେ ବାଲାନ୍ସ ରହିପାରୁଛି।
1: ବହୁତ ଭଲ କଥା। ତେବେ ଯେତେବେଳେ ପ୍ରଶାସନିକ ସେବାରେ ଆସିଲେ ଲୋକଙ୍କ ସେବା କରିବା ପାଇଁ ଆପଣଙ୍କର କ'ଣ ରହିବ ଆଗକୁ ଷ୍ଟ୍ରାଟେଜି?
0: ମୋର ଏଇଟା ଷ୍ଟ୍ରାଟେଜି ରହିବ, କାରଣ ମୋ ରିଜନ୍ ବି ଏଇଟା ଥିଲା ଓପିଏସ୍ସି ପାଇବାର, କି ପ୍ରଥମ କାମ କି ହେଉଛି ଆମକୁ ହେଲା କନେକ୍ଟିଭିଟିଟାକୁ ହେଉଛି ଏନସିଓର କରିବାର ଅଛି, କି ଏବେ ବି ଲୋକ ଅଛନ୍ତି ଯାହାମାନଙ୍କ ପାଖରେ ହେଉଛି ଏବେ ରାସନ କାର୍ଡ ବି ନାହିଁ, ଏବେ ବି ଲୋକମାନେ ଅଛନ୍ତି ମାନେ ଯୋଉ ମାନେ ରାସ୍ତା ନାହିଁ, ତ ତାଙ୍କ ପାଖକୁ ସେ ମାନେ ପବ୍ଲିକ ସର୍ଭିସ ଡେଲିଭରି କରିବାଟା ହିଁ ମୋର ମେନ୍ କାମ ରହିବ ଏଠି। ସେଇଟାଇ ମୁଁ ଚାହିଁବି କି ହେଉଛି ଗୋଟେ କ୍ୟାଟାଲିଷ୍ଟ ହିସାବରେ ମୁଁ ମୋ କାମକୁ ମୋ ଡ୍ୟୁଟିକୁ ଭଲସେ ନିଭେଇ ପାରେ।
1: ଯା ହଉ, ଏଇ ଚିନ୍ତାଧାରା ଥାଉ ଏବଂ ଲୋକଙ୍କ ସେବା କରନ୍ତୁ, ଏଇ ଆଶା ଆମେ କରିବା। ତେବେ ଶେଷରେ ଖାଲି ଗୋଟିଏ ପ୍ରଶ୍ନ ରହିବ ଯେ ଯେଉଁମାନେ ନୂଆ ପିଲା ବା ଯେଉଁମାନେ ଆଶାୟୀ ପ୍ରାର୍ଥୀ ଅଛନ୍ତି, ଯେଉଁମାନେ ଓପିଏସ୍ସି ଦେଉଛନ୍ତି, ସେଇଭଳି ପିଲାମାନଙ୍କୁ କ'ଣ ଆପଣଙ୍କର ବାର୍ତ୍ତା ରହିବ?
0: ମୋ ପାଇଁ ବାର୍ତ୍ତା ଏଇଟା ହିଁ ରହିବ କି ପ୍ରଥମ ଜିନିଷ ହେଉଛି ଡେଡିକେସନ, ସେକେଣ୍ଡ ଜିନିଷ ହେଉଛି ହେଲା କନସିଷ୍ଟେନ୍ସି, ଆଉ ଥାର୍ଡ ଜିନିଷ ହେଉଛି କନଫିଡେଣ୍ଟ। ଆଉ ଏଇ 3ଟା ଜିନିଷ ମାନେ ଗୋଟେ ଷ୍ଟୁଡେଣ୍ଟ ପାଖରେ ଯଦି ରହିଲା ତାହେଲେ ହେଉଛି ସେ ନିଶ୍ଚୟ ସଫଳ ହେବ। ଆଜ୍ଞା, କାରଣ ହେଉଛି ମୋ ପାଖରେ ଡେଡିକେସନ ଥିଲା, ମୋ ପାଖରେ କନସିଷ୍ଟେନ୍ସି ଥିଲା, କିନ୍ତୁ ମୋ ପାଖରେ କନଫିଡେନ୍ସ ନଥିଲା। କିନ୍ତୁ ଏଇ ଯେଉଁ ଆଟେମ୍ପ୍ଟ ଦେଇଥିଲି ସେ ଆଟେମ୍ପ୍ଟରେ ହେଉଛି ଗୋଟେ ଜିନିଷ ହେଉଛି ମୋତେ ଆଗକୁ ବଢ଼ି ପାରିଲା, ସେଟା ହେଉଛି କନଫିଡେନ୍ସ, ଆଉ ସେଥିପାଇଁ ହିଁ ମୁଁ ଏଥର ଏକ୍ସାମ୍ କ୍ଲିୟର କରିପାରିଲି।
1: ବହୁତ ବଢ଼ିଆ, ଆପଣଙ୍କର ଯାତ୍ରା ଓପିଏସ୍ସିର ଯାତ୍ରା ଆଗକୁ ବଢ଼ୁ ଏବଂ ଲୋକଙ୍କ ସେବାରେ ନିଜକୁ ଲଗେଇ ଦିଅନ୍ତୁ, ବିତେଇ ଦିଅନ୍ତୁ ଏବଂ ଏକ ସୁନ୍ଦର ନାଁ କରନ୍ତୁ, ଏଇ ଆଶା ରଖିବା। ତେବେ ଆପଣଙ୍କୁ ଆଉ ଥରେ ଶେଷରେ ଆକାଶବାଣୀ କେନ୍ଦୁଝରର ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମରୁ ଅନେକ ଅନେକ ଶୁଭେଚ୍ଛା ଆଉ ଅଭିନନ୍ଦନ ଜଣାଉଛୁ, ରହୁଛୁ।
0: ଧନ୍ୟବାଦ।
2: ଆଜି ତ ସମୟ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ପୁଣି ଦେଖା ହେବ ଅନ୍ୟ ଏକ କାର୍ଯ୍ୟକ୍ରମରେ, ସେତେବେଳେ ଯାଏ ବିଦାୟ ନେଇ ରହୁଛୁ, ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି। ଉପସ୍ଥାପନାରେ ଥିଲେ ପ୍ରଶାନ୍ତ କୁମାର ପଲେଇ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 ମେଗା ହର୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସକାଳ 9:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଚିତ୍ରଲୋକ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।
1: अमित त्रिवेदी का संगीत कार्यक्रम चित्रलोक में वक्त है छोटे से अंतराल का।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10ଟା। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଆଉ କିଛି ସମୟ ପରେ ପୂର୍ବାହ୍ନ 10:02ରେ ଶୁଣିବେ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି। ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1310ତମ ଅଧ୍ୟାୟ ପ୍ରଚାର କରିବୁ ପୂର୍ବାହ୍ନ 10:30ରେ। ଦିନ 1:20ରେ ଶୁଣିବେ ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା।

ଅପରାହ୍ନ 5ଟାରେ ଶୁଣିବେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ ସହ କେତୋଟି ଲଘୁ ସଙ୍ଗୀତକୁ ନେଇ କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। ଅପରାହ୍ନ 5:10ରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ବିକଶିତ ଭାରତ ରୋଜଗାର ଯୋଜନା ଅନ୍ତର୍ଗତ ରୋଜଗାର ମେଳା 2026ର ସିଧା ପ୍ରସାରଣ ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପରେ ପରେ ସନ୍ଧ୍ୟା 6:02ରେ ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସ୍ରବି। ଏଥିରେ ଶୁଣିବେ ହୋ ସମ୍ପ୍ରଦାୟର ଗୀତ, ପରିବେଷଣ କରିବେ ଲାଲମୋହନ ମୁଣ୍ଡା ଏବଂ ସାଥୀ। ରାତି 10:35ରେ ଶୁଣିବେ ଆକାଶବାଣୀର ଚିରସବୁଜ ଗୀତକୁ ନେଇ କାର୍ଯ୍ୟକ୍ରମ ଚିରନ୍ତନୀ। ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କେନ୍ଦୁଝର।

0: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
1: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବ ଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
0: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
1: ବିକାଶର ଧାରା ଓଡ଼ିଶା ସାରା।
2: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରୀ, ମାତ୍ର ଗୋଟିଏ କ୍ଲିକ୍ରେ।
3: ଆରେ ୱାଓ, ଫସିଲା।
4: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
7: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
6: କନକ ଜୁଏଲେରୀ, BS ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
8: ନମସ୍କାର ଶ୍ରୋତା ବନ୍ଧୁ, ଗୀତାଞ୍ଜଳିର ସୁରିଲା ଏହି କାର୍ଯ୍ୟକ୍ରମ ପରିସରରେ ଆପଣଙ୍କୁ ଜଣାଉଛୁ ଅନେକ ଅନେକ ଶୁଭେଚ୍ଛା ଏବଂ ସ୍ୱାଗତ। ସଙ୍ଗୀତର ମଧୁର ଲହରୀ ସହ ଆଜି ଆମେ ପାଳନ କରୁଛେ ଆନ୍ତର୍ଜାତୀୟ ସିକିଲ୍ ସେଲ୍ ଦିବସ। ପ୍ରତିବର୍ଷ ଜୁନ୍ 19 ତାରିଖରେ ଏହି ଦିବସ ପାଳିତ ହୁଏ, ଯାହାର ଉଦ୍ଦେଶ୍ୟ ସିକିଲ୍ ସେଲ୍ ରୋଗ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା। ଶ୍ରୋତାବନ୍ଧୁ, ସ୍ୱାସ୍ଥ୍ୟ ହେଉଛି ଜୀବନର ସବୁଠାରୁ ବଡ଼ ସମ୍ପଦ। ଏକ ସୁସ୍ଥ ଶରୀର ଆଉ ସୁସ୍ଥ ମନ ଆମ ଜୀବନକୁ ସୁନ୍ଦର ଆଉ ସଫଳ କରିଥାଏ। ତେଣୁ ଆସନ୍ତୁ ସଙ୍ଗୀତ ସହ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ମଧ୍ୟକୁ ଯିବା ଆଜିର ଗୀତାଞ୍ଜଳି କାର୍ଯ୍ୟକ୍ରମରେ।

ଆଜ୍ଞା, ଆଜିର ଏହି ଦିବସ ଆମକୁ ଏକ ମହତ୍ତ୍ୱପୂର୍ଣ୍ଣ ସନ୍ଦେଶ ଦେଇଥାଏ। ତାହା ହେଉଛି ସଚେତନତା ହିଁ ସୁରକ୍ଷାର ପ୍ରଥମ ସୋପାନ। ବିଶେଷ କରି ଯୁବପିଢ଼ିଙ୍କ ପାଇଁ ସିକେଲ୍ ସେଲ୍ ସ୍କ୍ରିନିଂ ଅତ୍ୟନ୍ତ ଜରୁରୀ। ବିବାହ ପୂର୍ବରୁ ରକ୍ତ ପରୀକ୍ଷା କରିବା ଦ୍ୱାରା ଭବିଷ୍ୟତ ପିଢ଼ିକୁ ଏହି ରୋଗରୁ ରକ୍ଷା କରାଯାଇପାରିବ। ଆମର ଛୋଟ ଛୋଟ ସଚେତନତାମୂଳକ ପଦକ୍ଷେପ ଏକ ସୁସ୍ଥ ସମାଜ ଗଠନରେ ବଡ଼ ଭୂମିକା ନେଇପାରିବ।

ଶ୍ରୋତାବନ୍ଧୁ, ଜୀବନରେ ଯେତେ ବଡ଼ ଚ୍ୟାଲେଞ୍ଜ ଆସୁନା କାହିଁକି, ମନୋବଳ ଓ ଆତ୍ମବିଶ୍ୱାସ ଥିଲେ ତାହାକୁ ସାମ୍ନା କରାଯାଇପାରେ। ସିକେଲ୍ ସେଲ୍ ରୋଗୀମାନେ ମଧ୍ୟ ନିୟମିତ ଚିକିତ୍ସା, ସୁଷମ ଖାଦ୍ୟ ଓ ସ୍ୱାସ୍ଥ୍ୟକର ଜୀବନଶୈଳୀ ଅନୁସରଣ କରି ସାଧାରଣ ଭାବରେ ଜୀବନଯାପନ କରିପାରିବେ। ଆସନ୍ତୁ ଆମେ ସେମାନଙ୍କ ପ୍ରତି ସହାନୁଭୂତିଶୀଳ ହେବା ଏବଂ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା।

ବନ୍ଧୁଗଣ, ସ୍ୱାସ୍ଥ୍ୟ ସଚେତନତା କେବଳ ନିଜ ପାଇଁ ନୁହେଁ, ପରିବାର ଓ ସମାଜ ପାଇଁ ମଧ୍ୟ ଆବଶ୍ୟକ। ଆମେ ଯେତେବେଳେ ସଚେତନ ହେବା

ସେତେବେଳେ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିପାରିବା। ଆଜିର ଏହି ଅବସରରେ ଆସନ୍ତୁ ସଂକଳ୍ପ ନେବା ସେକେଲ୍ ସେଲ୍ ରୋଗ ସମ୍ପର୍କରେ ନିଜେ ଜାଣିବା ଓ ଅନ୍ୟମାନଙ୍କୁ ମଧ୍ୟ ଜଣାଇବା। ସଚେତନତାର ପ୍ରତ୍ୟେକ ବାର୍ତ୍ତା ଏକ ନୂଆ ଜୀବନକୁ ସୁରକ୍ଷା ଦେଇପାରେ।

ସଙ୍ଗୀତ ମନକୁ ଆନନ୍ଦ ଦିଏ ଆଉ ସଚେତନତା ଜୀବନକୁ ସୁରକ୍ଷିତ କରେ। ଆନ୍ତର୍ଜାତୀୟ ସିକେଲ୍ ସେଲ୍ ଦିବସରେ ଆମର ଏହି ଛୋଟ ପ୍ରୟାସ ଯଦି ଆପଣଙ୍କ ମନରେ ସଚେତନତାର ଦୀପଟିଏ ଜଳାଇ ପାରିବ ତେବେ ଆମର ଏହି ପ୍ରୟାସ ନିଶ୍ଚିତ ରୂପେ ସଫଳ ହେବ। ତେବେ ବିଦାୟ ନେବା ପୂର୍ବରୁ ପୁଣି ଏକ ବାର୍ତ୍ତା ଦେଇ ରଖିବୁ। ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୁନ୍ଦର ଜୀବନର ସଫଳତା। ସିକେଲ୍ ସେଲ୍।

ମୁକ୍ତ ସମାଜ ଗଢ଼ିବା, ଆସନ୍ତୁ ସମସ୍ତେ ହାତ ମିଳାଇବା। ତେବେ ଆଜି ସହ ଆଜି ପାଇଁ ଗୀତାଞ୍ଜଳିର ପରିସରରୁ ଏଇଠି ନେଉଛୁ ବିଦାୟ। ରହୁଛୁ, ନମସ୍କାର। ଶେଷ ହେଲା କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କୀ। ଉପସ୍ଥାପନାରେ ଥିଲି ମୁଁ ବିଜ୍ଞାନଦର୍ଶିନୀ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ସମୟ ପୂର୍ବାହ୍ନ 10:30। ପ୍ରଚାର କରୁଛୁ NCERT ପ୍ରାୟୋଜିତ କାର୍ଯ୍ୟକ୍ରମର 1310 ଅଧ୍ୟାୟ।

0: 1970 ରେ ତିଆରି ହେଇଥିଲା ରାଇଟ୍, ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଶେଷରେ ହାଡ଼ିଦାସଙ୍କ ରଚନାର ଶିଳ୍ପୀ ତୀର୍ଥାନନ୍ଦ ଦାସ।

0: ଶୁଣୁଥିଲେ ଧୁଡ଼ୁକି ଗୀତ, ଶିଳ୍ପୀ ଥିଲେ ତୀର୍ଥାନନ୍ଦ ଦାସ।
1: ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:20 ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି, ଉପସ୍ଥାପନାରେ ଅଛନ୍ତି ସବିତା ପଟ୍ଟନାୟକ।
2: ହଁ, ଇଏ କଷ୍ଟମର କେୟାର କୋଉଠି? ହଁ ମ୍ୟାଡାମ।
3: ଆଜ୍ଞା।
2: ଇଏ କେୱାଇସି ଅପଡେଟ୍ ପାଇଁ ମୋ ପାଖକୁ ବାରମ୍ବାର ମେସେଜ କାହିଁକି ଆସୁଛି?
3: କାରଣ ବ୍ୟାଙ୍କିଂ ସେବା ଗୁଡିକ ପାଇଁ ନିର୍ଦ୍ଧାରିତ ସମୟରେ କେୱାଇସି ଅପଡେଟ୍ କରିବା ଉଚିତ।
2: କିନ୍ତୁ ଇଏ ହବ କେମିତି?
3: ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ନିଜ ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ କିମ୍ବା ଚିଠି ମାଧ୍ୟମରେ ଏହାର ସ୍ୱଘୋଷଣା ଦିଅନ୍ତୁ।
2: ଆଚ୍ଛା, ଆଉ ଯଦି କୌଣସି ପରିବର୍ତ୍ତନ ଥାଏ ତ?
3: ସେ କ୍ଷେତ୍ରରେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଇ କେୱାଇସି ଅପଡେଟ୍ କରାଇ ପାରିବେ।
2: ବାସ୍
3: ବାସ୍,
2: ବୁଝିଗଲି।
3: ନିଜର କେୱାଇସି ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
4: ଆର୍‌ବିଆଇ କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ ରେ ବଢିଆ।

0: ବସିଲା।
1: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍ବିଆଇ କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
4: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
3: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।

0: ଆଜିର ଉପସ୍ଥାପନରେ ମୁଁ ସବିତା ପଟ୍ଟନାୟକ।
1: ଭଉଣୀ, ଯୋଗ ଏକ ଏଭଳି ମାଧ୍ୟମ ଯାହାଦ୍ୱାରା ଆମେ ନିଜକୁ ସୁସ୍ଥ ରଖିପାରିବା। ସେ ଯେକୌଣସି ବୟସର ହୋଇଥାନ୍ତୁ ନା କାହିଁକି, ଯୋଗ ଅଭ୍ୟାସ କରିବା ଦ୍ୱାରା ଦୁଶ୍ଚିନ୍ତା, ନିଦ୍ରା, ମୋଟାପା, ଶୃଙ୍ଖଳିତ ଆହାରକୁ ଠିକ୍ କରିପାରିବା। ଯୋଗ ସହିତ ଧ୍ୟାନ କରିବା ଦ୍ୱାରା ଆମେ ନିଜକୁ ସୁସ୍ଥ ମାନସିକ ଏବଂ ଶାରୀରିକ ଉଭୟ ତରଫରୁ ରଖିପାରିବା। ଭଉଣୀ, ୟୁନାଇଟେଡ୍ ନେସନ୍ସ ଜେନେରାଲ ଆସେମ୍ବ୍ଲି ପକ୍ଷରୁ 2015 ମସିହାରେ ଯୌନ ହିଂସା ନିରାକରଣ ପାଇଁ ଆନ୍ତର୍ଜାତୀୟ ଦିବସକୁ ଘୋଷଣା କରାଯାଇଥିଲା। 2008 ମସିହା ଜୁନ 19 ତାରିଖରେ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଗୃହୀତ ହୋଇଥିବା ପ୍ରସ୍ତାବକୁ ସ୍ମରଣ କରି ଏହି ତାରିଖକୁ ବଛାଯାଇଛି ଯୌନ ହିଂସା ନିରାକରଣ ଆନ୍ତର୍ଜାତୀୟ ଦିବସ, ଯାହାକି ଜୁନ 19 ଆଜି ପାଳନ କରାଯାଉଛି। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଯୌନ ହିଂସାରେ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ମିଳୁ ଓ ସମ୍ମାନ ଓ ସହାୟତା ପ୍ରତି ସଚେତନତା ବୃଦ୍ଧି କରାଯାଉ। ଯୌନ ହିଂସା ବା ଯୌନ ନିର୍ଯାତନା ସମ୍ପର୍କରେ ସମସ୍ତେ ସଚେତନ ରହିବା ଓ ସୁରକ୍ଷିତ ରହିବା। ସଚେତନତା ବୃଦ୍ଧି ସମ୍ପର୍କରେ ଶୁଣିବା ଏକ ଆଲୋଚନା।
2: ମ୍ୟାଡାମ ନମସ୍କାର।
3: ନମସ୍କାର,
2: ଆପଣଙ୍କ ପରିଚୟ ଦିଅନ୍ତୁ।
3: ମୁଁ ସୋନାଲି ଦାସ, ଜଣେ ଆଇନଜୀବୀ ଏବଂ ବର୍ତ୍ତମାନ ଆମର କେନ୍ଦୁଝର ଜିଲ୍ଲା ଶିଶୁ ମଙ୍ଗଳ ସମିତିର ମେମ୍ବର ହିସାବରେ କାର୍ଯ୍ୟରତ।
2: ଆଜିର ବସୁନ୍ଧରା କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
3: ଧନ୍ୟବାଦ।
2: ଆଜି ହେଉଛି ଆମର ଯୌନ ହିଂସା ନିରାକରଣ ପାଇଁ ଆନ୍ତର୍ଜାତୀୟ ଦିବସ। ତେବେ ଯୌନ ହିଂସାର କାରଣ କଣ ହୋଇପାରେ ବୋଲି ଆପଣଙ୍କ ମତ କଣ?
3: ଦେଖନ୍ତୁ, ବର୍ତ୍ତମାନ ଯାହା ସାମାଜିକ ପରିସ୍ଥିତି, ଆମର ସାମାଜିକ ସ୍ଥିତି ଏବଂ ସଚେତନତାର ଅଭାବରେ ଯୌନ ହିଂସା ହୁଏ।
2: ଲୋକମାନଙ୍କ ପାଖରେ ସଚେତନତାର ଅଭାବ ରହୁଛି କଣ ପାଇଁ? ଆମେ ତ ଅନେକ ସମୟରେ କାର୍ଯ୍ୟକ୍ରମ ମାଧ୍ୟମରେ ସବୁବେଳେ ସଚେତନ କରିଆସୁଛୁ ଯେ ଯୌନ ହିଂସା ବା ଯୌନ ନିର୍ଯାତନା ଏ ଜିନିଷକୁ ରୋକିବା ପାଇଁ ଆମକୁ ଭଏସ୍ ଉଠେଇବାକୁ ପଡିବ, ସେ ଯେକୌଣସି କ୍ଷେତ୍ରର ନାରୀ ହୋଇଥାନ୍ତୁ ନା କାହିଁକି। ତେବେ ବି କଣ ପାଇଁ ଅଭାବ ରହୁଛି ସଚେତନତାର?
3: ଆମେ ଯୋଉ ସମାଜ ଭିତରେ ରହୁଛନ୍ତି, ତାର ଯୋଉ ମାନେ ସ୍ରୋତରେ ଆମେ ଚାଲୁଛନ୍ତି, ସାମିଲ ହୁଅନ୍ତି। ଯେମିତିକି ଆପଣ ଗୋଟେ ଏକ୍ସାମ୍ପଲ ମୁଁ ଦଉଛି, ଆମ କେନ୍ଦୁଝର ଗୋଟେ ଆଦିବାସୀ ଅଧିଷ୍ଠିତ ଅଞ୍ଚଳ, ସେଥିପାଇଁ ଆପଣଙ୍କର ବର୍ତ୍ତମାନ ଝିଅ ଛୁଆଙ୍କ ପାଠ ପଢିବା ପାଇଁ ବିଭିନ୍ନ ପ୍ରକାର ଆବାସିକ ବିଦ୍ୟାଳୟ, ଯେମିତିକି ST/SC ଛୁଆ ପଢିବେ ସେଥିପାଇଁ ସବୁ ବ୍ୟବସ୍ଥା ରହିଛି। ମୁଁ ଗୋଟେ ଛୋଟ ଏକ୍ସାମ୍ପଲ ଏଇଥିପାଇଁ କହିଲି ଆପଣଙ୍କୁ, ବର୍ତ୍ତମାନ ଆମ ପାଠ୍ୟକ୍ରମ ହିସାବରେ ହେଇଯାଇଛି 8ମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ଜାଗାରେ ପଢିବେ, ତାପରେ 9ମ 10ମ ଅଲଗା ସ୍କୁଲରେ ପଢିବେ। ସେଇ ଯୋଉ 8ମରୁ 9ମ ଭିତରେ TC ନେଇକି ଗୋଟେ ଜାଗାରେ ଆଡମିସନ ଭିତରେ ବହୁତ ଛୁଆ ଆପଣଙ୍କ ଡ୍ରପ୍ ଆଉଟ୍ ହେଇକି ରହୁଛନ୍ତି। ସେଥିପାଇଁ ସେ ଯୋଉ ଡ୍ରପ୍ ଆଉଟ୍ ହେଇକି ରହିଯାଉଛନ୍ତି, ବର୍ତ୍ତମାନ ସାମ୍ପ୍ରତିକ ସମାଜରେ ଆମେ ଯେତେ ମଡର୍ନ ହଉଛନ୍ତି, ମଡର୍ନ ଚିନ୍ତାଧାରା, ଯେମିତିକି ଆଗରୁ ଆମେ ଗୋଟେ TVଟେ କି କଣଟେ ଦେଖୁଥିଲୁ, ବର୍ତ୍ତମାନ ହାତ ହାତରେ ମୋବାଇଲ, ଯେମିତିକି ଆପଣଙ୍କର ଯୋଉମାନେ ଲେବର ୱାର୍କ କରୁଛନ୍ତି ସେମାନେ ମଧ୍ୟ ହାତରେ ସ୍ମାର୍ଟଫୋନ ଧରିକିନା ଯେତେ କଲେ ମଧ୍ୟ ତାର କୁପ୍ରଭାବ ମଧ୍ୟ ପଡୁଛି। ଯେହେତୁ ମୁଁ ଗୋଟିଏ ଶିଶୁ ମଙ୍ଗଳ ସମିତିରେ କାର୍ଯ୍ୟରତ, ସେଥିପାଇଁ ମୁଁ ଆପଣଙ୍କୁ କହିବି, ଆମର ଅଣ୍ଡର ଏଜ୍ 18 ବର୍ଷରୁ କମ୍ ଛୁଆଙ୍କ ଭିତରେ ବହୁତ ଯୌନ ହିଂସା ଏବଂ ଯୌନ ଉତ୍ପୀଡ଼ନର କେସେସ୍ ଆମ ପାଖକୁ ଆସୁଛି, ଯୋଉଥିରେ କି ନିରାକରଣ ପାଇଁ ବହୁତ ସମୟକ୍ରମେ ଆମ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ହଉ କିମ୍ବା NGO ମାନେ ହୁଅନ୍ତୁ, ଗାଁ ଗାଁରେ ସଚେତନା ଶିବିର ସବୁ କରୁଛନ୍ତି, କିନ୍ତୁ ତାର ଫଳ ମଧ୍ୟ ଆମେ ଯେତିକି ପାଉନାହାନ୍ତି। ସବୁ କଲା ପରେ ବିଭିନ୍ନ ପ୍ରକାର କେସ୍ ଆସୁଛି, ଆଉ ଯେମିତିକି ସେଇ ଡ୍ରପ୍ ଆଉଟ୍ ଭିତରେ ସାମ୍ପ୍ରତିକ ଆମ କେନ୍ଦୁଝର ଜିଲ୍ଲାରେ ବହୁତ ଟ୍ରାଫିକିଂ ହଉଛି, ଟ୍ରାଫିକିଂ ନେଇକିନା ଛୁଆମାନଙ୍କୁ, ସବୁ ଟିନେଜର ଛୁଆମାନଙ୍କୁ ନେଇକି ବାହାରକୁ ସବୁ ଚାଲାଣ କରାଯାଉଛି, ତାଙ୍କୁ ବିଭିନ୍ନ ଜାଗାରେ ଯୌନ କାର୍ଯ୍ୟରେ କରାଯାଉଛି, ଯାହାର କି ପ୍ରତିଫଳନ ହଉଛି ସେମାନେ ଯଦି କୌଣସି ପ୍ରିକସନ୍ସ ନେଉନାହାନ୍ତି କି କଣ, ପ୍ରେଗନେନ୍ସିର ବହୁତ ସମ୍ଭାବନା ରହୁଛି, ପ୍ରେଗନେଣ୍ଟ ହେଇକି ମଧ୍ୟ ଆସୁଛନ୍ତି ଛୁଆମାନେ ଆମ ପାଖରେ ହାଜର ହଉଛନ୍ତି, ଏସବୁ ଦେଖାଯାଉଛି। ଆଉ ସଚେତନା ତ ନିଶ୍ଚିତ ଭାବରେ ହଉଛି, କିନ୍ତୁ ମୁଁ ଯାହା ଭାବୁଛି, ମୋର ବ୍ୟକ୍ତିଗତ ମତ, ଆମେ ଯେତେ ମାନେ ଆପଣ ମଡର୍ନ ହଉଛନ୍ତି, ନୂଆ ନୂଆ ଡିଭାଇସ୍ ଆମେ ଦେଉଛନ୍ତି, ତାର କୁପରିଣତି ଏବଂ ଭଲ ଯେତିକି ଜାଣୁନାହାନ୍ତି ଆମେ ଖରାପ ପରିଣତି ମଧ୍ୟ ଜାଣୁଛନ୍ତି। ଯେମିତିକି ବର୍ତ୍ତମାନ ଆପଣ ଜାଣୁଥିବେ ଇନଷ୍ଟାଗ୍ରାମ ହଉ, ଇନଷ୍ଟାରେ ପିଲା ଝିଅ କେହି କାହାକୁ ନ ଦେଖିକି ମଧ୍ୟ ଝିଅ ଏଲୋପମେଣ୍ଟ ବହୁତ ଦେଖାଯାଉଛି, ଯେଉଁମାନେ କି ପରେ ଯୌନ ଶିକାରର ଇଏରେ ଆସୁଛନ୍ତି, ତାପରେ ଘରକୁ ଫେରୁଛନ୍ତି କିମ୍ବା ହଉଛନ୍ତି, ସମାଜ ତାଙ୍କୁ ବାଛନ୍ଦ କରୁଛି, ଏସବୁ କେସେସ୍ ମଧ୍ୟ ଦେଖାଯାଉଛି।
2: ମୂଳ କଥା ହେଲା ଯେ ସଚେତନତାର ଅଭାବ, ଯେମିତିକି ଆପଣ କହିଲେ ଯେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛୁଆଟିଏ ପାଠ ପଢୁଛି, ତାପରେ ଆଉ ସେ ପାଠ ପଢୁନି, ତା ପାଖରେ ଶିକ୍ଷାର ଅଭାବ ହେଲା, ସେଥିପାଇଁ ସେ ସଚେତନ ହେଇପାରୁନି, ଯାହାଫଳରେ କି ଯୌନ ହିଂସାର ଶିକାର ହଉଛି। ଯୋଉ ଟ୍ରାଫିକିଂ କଥା କହିଲେ, ପିଲାମାନଙ୍କୁ ଚାଲାଣ କରିକି ନଉଛନ୍ତି, ଅଲଗା କାମରେ ଲଗଉଛନ୍ତି, ଯୋଉ ଜିନିଷ ପାଇଁ କି ବହୁତ ଆଇନ କଡାକଡି ଭାବେ ଅଛି, ଏହାକୁ ସମ୍ପୂର୍ଣ୍ଣ ଭାବେ ଲୋପ କରିବା ପାଇଁ ବି ଆଇନର ବ୍ୟବସ୍ଥା ବହୁତ କଡାକଡି ଅଛି, ତାପରେ ବି ଲୋକମାନଙ୍କ ପାଖରେ ଏଇ ଜିନିଷ ଶୁଣିବାକୁ ମିଳୁଛି ବା ଦେଖିବାକୁ ମିଳୁଛି, ଆପଣ ତ ନିହାତି ଦେଖୁଥିବେ ଆଉ ଶୁଣୁଥିବେ, ପରେ ବି ଲୋକମାନଙ୍କ ପାଖରେ ସଚେତନତାର ଅଭାବ ରହୁଛି, ଆ ପାଇଁ ଆମେ କଣ କରିବା ଦରକାର?
3: ଶୁଣନ୍ତୁ, ସଚେତନ ତା ଜାଗାରେ ମୁଁ ଆପଣଙ୍କୁ ସଚେତନ କରିବା ପାଇଁ ଗୋଟେ ୱାର୍କସପ୍ଟେ କଲି, ସେଥିରୁ ଲୋକ କେତେ ରିସିଭ୍ କରୁଛନ୍ତି ବୁଝିପାରିଲେ। ଆମେ ପ୍ରକୃତରେ ଯୋଉ ସଚେତନା ଶିବିର କରୁଛନ୍ତି, ସେ ତାର ଫିଡ଼ବ୍ୟାକ୍ ଯୋଉ ଛୁଆମାନେ ଦେବେ ସେଥିରେ କେତେ ଜିନିଷ ରିସିଭ୍ କଲେ, ନିଜ ଉପରେ କଣ୍ଟ୍ରୋଲ ରଖୁନାହାନ୍ତି ସେମାନେ, ଏଇଟାକୁ ଗୋଟେ ଖେଳ ଭଳିଆ ଭାବୁଛନ୍ତି। ଆଉ ଆମର ଯୋଉ କେବଳ ତ ଆମେ ଖାଲି ଛୋଟ ଛୁଆଙ୍କୁ କହିବାନି, ବଡ଼ ବଡ଼ ଲୋକଙ୍କ ଘରେ ଯେଉଁମାନେ ସ୍ଲେଭ୍ ରହୁଛନ୍ତି, ଆମର ହାଉସ୍ ହେଲ୍ପର୍ ମାନେ ରହୁଛନ୍ତି, ସେମାନେ ମଧ୍ୟ ଯୌନ ଉତ୍ପୀଡ଼ନର ଶିକାର ହେଉଛନ୍ତି, ସେମାନେ ମଧ୍ୟ ଯୌନ ହିଂସାର ଶିକାର ହେଉଛନ୍ତି। ସେଟା କଣ କି ଆବାହମାନ କାଳରୁ ଏଗୁଡା ସବୁ ଚାଲି ଆସିଛି, ଜମିଦାରୀ ପ୍ରଥା ଯେତେବେଳେ ଥିଲା ଆପଣ ସେତେବେଳେ ଦେଖୁଥିବେ ସବୁ ରଖିତା କିଛି କିଛି ଜମି ରଖିକି, ସେଟା କଣ ଗୋଟେ ଇମୋସନାଲ ଇଏରେ ଲୋକଙ୍କୁ କ୍ୟାପସାଇଜ୍ କରିକି ତା ସହିତ ସମ୍ପର୍କ ସ୍ଥାପନ କଲା ପରେ କିଛି ଜମିବାଡ଼ି ଦେଇକି ସେତେବେଳେ ପାର୍ଟିଟା ବନ୍ଦ କରାଯାଉଥିଲା। ବର୍ତ୍ତମାନ ମିଡ଼ିଆ ସମାଜ ଗ୍ଲୋବାଲାଇଜେସନ ହେବା ଫଳରେ ସମସ୍ତଙ୍କ ହାତ ହାତରେ ମୋବାଇଲ ରହିଲା, ସମସ୍ତେ ଜାଣିଲେ, ଆୱାର ହେଲେ, ସେଥିପାଇଁ ଯେତେବେଳେ ୟାର ସବୁ ଜିନିଷର କୁପରିଣତି ମଧ୍ୟ ଅଛି, ସୁପରିଣତି ମଧ୍ୟ ଅଛି। ଯେମିତିକି ଆଗରୁ ଆମେ ଦୂରାତ୍ମ ରୋଗ, ଯେମିତି ଆମେ ଆଗରୁ ଜାଣିପାରୁନଥିଲେ ଏଇ ଜିନିଷଟା, ଏଇଟା କଲେ କି ପ୍ରେଗନେନ୍ସି, ଯୌନ ସମ୍ପର୍କ ବିଭିନ୍ନ ଲୋକଙ୍କ ସହିତ ରହିଲେ ଏଚ୍ଆଇଭି ଏଡ୍ସର ମଧ୍ୟ ଗୋଟେ ସମ୍ଭାବନା ହଉଛି, ଆଗରୁ ଲୋକ ଜାଣୁନଥିଲେ, କିନ୍ତୁ ସଚେତନା ହେଲା, ସଚେତନା ହେଲା ପରେ ମଧ୍ୟ ହଉଛି କୌଣସି ଜିନିଷ। ଯେମିତିକି ଆପଣ କହୁଛନ୍ତି ବର୍ତ୍ତମାନ ଆଇନଟା ହେଇଛି ଏସବୁକୁ ରୋକିବା ପାଇଁ, କିନ୍ତୁ ତା ସତ୍ତ୍ୱେ ରେସିଓ କମୁଛି କଣ? କମୁନାହିଁ। ଆମେ ସଚେତନ କରିବା, କିନ୍ତୁ ଆମର ସାମ୍ନାରେ ସଚେତନ କରିବାକୁ ଯାଇଥିବା ଲୋକମାନେ କେତେ ମାତ୍ରାରେ ଆପଣଙ୍କୁ ରିସିଭ୍ କରୁଛନ୍ତି, ସେଇଟା ହଉଛି ଇମ୍ପୋର୍ଟାଣ୍ଟ। ଖାଲି ଗୋଟେ ଦିନ, ଗୋଟେ ମାସରେ କି ଗୋଟେ ଡେ ଆମେ ଅବଜର୍ଭ କରୁଛନ୍ତି, ଆଜି ବର୍ଷରେ ଗୋଟେ ଦିନ ଆମେ ରେଡିଓରେ ଯେମିତି ଆପଣ ବର୍ତ୍ତମାନ କହିବେ, ଟିଭିରେ ସବୁ କହିବେ, ତାପରେ କୌଣସି ଗାଁ ଗାଁରେ ସବୁ ସରକାର ତରଫରୁ କି ଏନ୍ଜିଓ ତରଫରୁ ଗୋଟେ ଗୋଟେ ପ୍ରୋଗ୍ରାମ ହେଲା, ନା ତାର ଫଲୋଅପ୍ ଦରକାର। ଯେମିତିକି ବର୍ତ୍ତମାନ ଆପଣଙ୍କର ହେଇଯାଇଛି କନ୍ୟାଶ୍ରମ ସ୍କୁଲ ଗୁଡାକରେ ପ୍ରତ୍ୟେକ ମାସରେ ଛୁଆଙ୍କୁ ସାନିଟାରୀ ନାପକିନ୍ ଡିଷ୍ଟ୍ରିବ୍ୟୁସନ ହଉଛି, ଏବଂ ତାଙ୍କର ପିରିୟଡ୍ସ ପ୍ରପର୍ଲି ହଉଛି କି ନାହିଁ ଦେଖୁଛନ୍ତି, ଯଦି କାହାର ସ୍କିପ୍ କରିଗଲା ତାଙ୍କର କଣ ଅସୁବିଧା ହେଇଛି ସାଙ୍ଗେ ସାଙ୍ଗେ ଟେଷ୍ଟ କରଉଛନ୍ତି, ଏଗୁଡା ସବୁ ଫଲୋଅପ୍। ଯଦି ମାନେ ସଚେତନା ସହିତ ଯଦି ଫଲୋ, ମୋର

ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ନୂଆଦିଲ୍ଲୀଠାରେ ଆଜି ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକରେ ନାମଲେଖା ପାଇଁ ସିଟ୍ ସଂଖ୍ୟା ବୃଦ୍ଧି ଏବଂ ରକ୍ତହୀନତାର କାରଣ ଓ ନିରାକରଣ ଉପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ ଶିକୁଳି ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହା ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ ଜିଲ୍ଲାର ମଧ୍ୟ ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ପହଞ୍ଚିବା ପରେ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ 47,600 କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ଯୋଗାଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ର ସାମିଲ ରହିଛି। ଏଥିସହ ଭୁବନେଶ୍ୱରରେ 300 TPD କ୍ଷମତା ବିଶିଷ୍ଟ କଠିନ ବର୍ଜ୍ୟବସ୍ତୁ ଆଧାରିତ ବାୟୋଗ୍ୟାସ୍ ପ୍ଲାଣ୍ଟ, କଟକ ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବା କାଠଯୋଡ଼ି ନଦୀ ସେତୁ, ବୌଦ୍ଧ ଜିଲ୍ଲାର ଢାଳପୁର ହରଭଙ୍ଗା ସଡ଼କର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ଆଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 300 ଶଯ୍ୟା ବିଶିଷ୍ଟ ନୂତନ ଭବନ, ରାଜ୍ୟର ବିଭିନ୍ନ ଜିଲ୍ଲାରେ 24 ଅଟଳ ବସ୍ଷ୍ଟାଣ୍ଡ, 9 ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ପ୍ରତ୍ୟେକ ଅତିରିକ୍ତ ନିଯୁକ୍ତି ଉପରେ ନିଯୁକ୍ତିଦାତାଙ୍କୁ 3,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ, ଶ୍ରମ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦଲାଜେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦେଶରେ ରୋଜଗାର ସୃଷ୍ଟିକୁ ସମର୍ଥନ ତଥା ରୋଜଗାର କ୍ଷମତା ବୃଦ୍ଧି କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଦେଶରେ କାର୍ଯ୍ୟକାରୀ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000ରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ସିଧାସଳଖ ପ୍ରଦାନ କରିବେ। 2019 ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,000,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଜାତି ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ବିଭିନ୍ନ ଅଭିଯାନ ସମ୍ପର୍କରେ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି। ଚଳିତ ଶିକ୍ଷାବର୍ଷରେ ମୋଟ 10,372 ସିଟ୍ ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନରେ କିଛି ନିର୍ଦ୍ଦିଷ୍ଟ ବିଷୟରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ଦ୍ଧିତ ସିଟ୍ ସଂଖ୍ୟା ସାମ୍ସ ପୋର୍ଟାଲରେ ଅପଡେଟ୍ କରାଯାଇଛି। ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ 1,216 ସିଟ୍ ଏବଂ ସରକାରୀ କଲେଜରେ 4,684 ସିଟ୍କୁ ବୃଦ୍ଧି କରାଯାଇଛି। ସେହିଭଳି 488 ବର୍ଗ ଅନୁଦାନପ୍ରାପ୍ତ କଲେଜରେ 3,416 ସିଟ୍, 662 ବର୍ଗ ଅନୁଦାନପ୍ରାପ୍ତ କଲେଜରେ 1,056 ସିଟ୍ ବୃଦ୍ଧି ପାଇଥିବା ନେଇ ସୂଚନା ମିଳିଛି।

0: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଯାଜ୍ଞେଶ୍ୱର ବାବାଙ୍କ ସମେତ ବଡ଼ବଜାର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଶିବ ପାର୍ବତୀଙ୍କ ମହାଆଳତୀ ପରେ ନଗର ଭ୍ରମଣ କରି ଯୁଗଳ ଦର୍ଶନ ଦେବେ। ଶୋଭାଯାତ୍ରା ଆଜି ରାତିରୁ ବାହାରି ଆସନ୍ତାକାଲି ଅପରାହ୍ନ 4 ପର୍ଯ୍ୟନ୍ତ ଚାଲିବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଶୀତଳଷଷ୍ଠୀ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ମହାଦେବଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଏହି ଅବସରରେ କହିଛନ୍ତି, ଶୀତଳଷଷ୍ଠୀ ଉତ୍ସବ ଆମ ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ଗୌରବର ଏକ ଅନନ୍ୟ ପ୍ରତୀକ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୀତଳଷଷ୍ଠୀର ଶୁଭେଚ୍ଛା ଜଣାଇ ରାଜ୍ୟବାସୀଙ୍କ ସୁଖ ଶାନ୍ତି କାମନା କରିଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାନ୍ଦବାଲି, ଧାମରା ଓ ବାସୁଦେବପୁର ସମେତ 100 ଉର୍ଦ୍ଧ୍ୱ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ ବିପର୍ଯ୍ୟୟର ମୁକାବିଲା ପାଇଁ ମକ୍ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ତାଲିମ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ଭୟଭୀତ ନ ହୋଇ ସାହସର ସହିତ ବିପର୍ଯ୍ୟୟର ମୁକାବିଲା ପାଇଁ ପରାମର୍ଶ ଦେଇଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପରିସ୍ଥିତିର ମୁକାବିଲା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ବୈଠକରେ ଯୋଗଦେଇ ବିଭିନ୍ନ ବିଭାଗର ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ। ନିଟ୍ UG ପୂର୍ଣ୍ଣ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପରୀକ୍ଷାର୍ଥୀଙ୍କ ସୁବିଧା ନିମନ୍ତେ ରାୟଗଡ଼ା ଜିଲ୍ଲାରେ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଗୁଣୁପୁର, ପଦ୍ମପୁର, କୋଲନରା, କାଶୀପୁର ଓ ମୁନିଗୁଡ଼ାରୁ ସକାଳ 7-8 ମଧ୍ୟରେ ବସ୍ ଛାଡ଼ିବ ଏବଂ ପରୀକ୍ଷା ଶେଷ ହେବାର 30 ପରେ ସମସ୍ତ ବସ୍ ସମ୍ପୃକ୍ତ ଅଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଆଜି ଜିଲ୍ଲା ପୌରାଞ୍ଚଳ ପରିଦର୍ଶନ କରି SIR ଫର୍ମ ପୂରଣ ଏବଂ ଡିଜିଟାଇଜେସନ୍ ପ୍ରକ୍ରିୟାର ଅଗ୍ରଗତି ସମୀକ୍ଷା କରିଛନ୍ତି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ SIR ପ୍ରକ୍ରିୟାକୁ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରକ୍ତହୀନତାର କାରଣ ଓ ନିରାକରଣ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି, ଜୀବନ ରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନରେ ସମାନତା। ଏହି ରୋଗରେ ଲାଲ ରକ୍ତକଣିକା ସାଧାରଣ ଆକୃତି ପରିବର୍ତ୍ତେ ଶିକୁଳି ଆକୃତି ଧାରଣ କରିଥାଏ, ଫଳରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ଅମ୍ଳଜାନର ସ୍ୱାଭାବିକ ପ୍ରବାହ ବାଧାପ୍ରାପ୍ତ ହୁଏ। ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ। ରକ୍ତ ଶିକୁଳିର ନିରାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସ୍କ୍ରିନିଂ, ସଚେତନତା ସୃଷ୍ଟି ଓ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ରୋଗର ଚିହ୍ନଟ ଓ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ରକ୍ତହୀନତା ସମ୍ପର୍କରେ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ପ୍ରଫେସର ଡକ୍ଟର ଜୟନ୍ତ ପଣ୍ଡା ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
1: ରୋଗ ବା ରକ୍ତ ଶିକୁଳି ରୋଗ ଏମିତି ଗୋଟେ ରୋଗ ଯୋଉଥିରେ କି RBC ବା ଲୋହିତ ରକ୍ତ କଣିକା ଗୋଟେ ତା ଭଳି ବଙ୍କା ଆକୃତିର ହୋଇଯାଏ। ଏହା ଗୋଟେ ଜେନେଟିକ ଡିଫେକ୍ଟ ଯୋଉଥିରେ କି ଆମର ଯୋଉ DNA ରେ ଏମିନୋ ଏସିଡ୍ ସିକ୍ୱେନ୍ସ ଚେଞ୍ଜ ହେଇଯାଇଥାଏ, ଆଉ ଏଇ ଡିଜିଜ୍ ଫ୍ୟାମିଲିରେ ବାପା ମାଙ୍କଠୁ ପିଲାମାନଙ୍କୁ ହେବାର ସମ୍ଭାବନା ଥାଏ। ତ ଯଦି ବାହାଘର ବେଳେ ଆମେ ରକ୍ତ ପରୀକ୍ଷା କରିବା ହୁଏତ ଏଇ ରୋଗକୁ ନିୟନ୍ତ୍ରଣ କରିବା ସମ୍ଭବ ହେଇପାରିବ।
0: ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ରକ୍ତ ଶିକୁଳି ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା ହୋଇଯାଇଛି। ଜିଲ୍ଲାରେ 2968 ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆଗାମୀ 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଆଜିଠାରୁ 2 ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ନୂଆଦିଲ୍ଲୀଠାରେ ଆଜି PM ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକରେ ନାମଲେଖା ପାଇଁ ସିଟ୍ ସଂଖ୍ୟା ବୃଦ୍ଧି ଏବଂ ରକ୍ତହୀନତାର କାରଣ ଓ ନିରାକରଣ ଉପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ ଶିକୁଳି ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଅପହଞ୍ଚ ଜାଗାରେ ପହଞ୍ଚେ ଆକାଶବାଣୀ, ଏଇ ତାର ସ୍ୱାତନ୍ତ୍ର କାହାଣୀ।
1: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
2: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
2: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
3: यार कोई ऐसी लाइफ इंश्योरेंस पॉलिसी बताओ जिसमें कम प्रीमियम हो, बोनस भी अच्छा मिले और भरोसे वाला भी हो।
4: PLI है ना?
5: सरकारी कर्मचारी के साथ साथ सभी प्रोफेशनल, ग्रेजुएट और डिप्लोमा होल्डर्स ले सकते हैं PLI पॉलिसी का फायदा और साथ में पोस्टल डिपार्टमेंट का भरोसा भी। अपने नजदीकी पोस्ट ऑफिस से आज ही संपर्क करें या लॉगिन करें indiapost.gov.in पर।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ ଏବଂ ରୋଜଗାର ସୃଷ୍ଟିକୁ ଏକ ଅଭିଯାନରେ ପରିଣତ କରାଯାଇଛି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି କଲେ ପ୍ରଦାନ। ମୟୂରଭଞ୍ଜରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ରାଷ୍ଟ୍ରପତି। ଶୀତଳଷଷ୍ଠୀ ଯାତ୍ରାରେ ଆଜି ରାତିରେ ଯୁଗଳ ଦର୍ଶନ ଦେବେ ଦେବଦମ୍ପତି। ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ନୂତନ ଭାରତର ପରିଚୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାୟ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି, ଯୋଜନା ଅଧୀନରେ ପ୍ରାୟ 17 ଲକ୍ଷ ଚାକିରି ସୃଷ୍ଟି କରାଯାଇଛି। ଦେଶବ୍ୟାପୀ ଅଦ୍ୟାବଧି 20 ଲକ୍ଷ ଯୁବଗୋଷ୍ଠୀ ନିଜ ପ୍ରଥମ ଚାକିରିର 6 ମାସ ପୂରଣ କରିଛନ୍ତି। ଏହି ଅର୍ଥରାଶି ସେମାନଙ୍କ ଉଜ୍ଜଳ ଭବିଷ୍ୟତର ଅଭିବ୍ୟକ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା କେ ସହଯୋଗ ଅବ ତକ କରିବ 17 ଲକ୍ଷ ଜବ ସୃଜିତ ହୁଇ। ଫର୍ଷ୍ଟ ଟାଇମ୍ ଏମ୍ପ୍ଲୋଇଜ୍ କୋ ସୋସିଆଲ ସିକ୍ୟୁରିଟି କା କବଚ ବି ମିଳା। କରିବ 20 ଲକ୍ଷ ଯୁବା ଅପନି ପହଲି ନୌକରୀ କେ 6 ମହିନେ ପୁରେ ବି କରି 10 ଲକ୍ଷ ଯୁବା ସାଥିଓ କୋ ଅପନି ପହଲି ନୌକରୀ ମେ 6 ମହିନା ପୁରା କରନେ ପର ଇସ ଯୋଜନା କେ ତରଫ ଉସକେ ଲାଭାର୍ଥ କେ ନାତେ ଇନ୍ସେଣ୍ଟିଭ ବି ମିଲ ଚୁକା ହେ।
0: ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ, ଉଦ୍ୟୋଗକୁ ପ୍ରୋତ୍ସାହନ ଏବଂ ରୋଜଗାର ନିର୍ମାଣକୁ ଏକ ଅଭିଯାନରେ ପରିଣତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ 12 ବର୍ଷ ମଧ୍ୟରେ ସରକାର ରୋଜଗାରର ସମସ୍ତ ପଥକୁ ମଜବୁତ କରିଛନ୍ତି। ଭିତ୍ତିଭୂମିରୁ ନବସୃଜନ, ବିନିର୍ମାଣରୁ ଡିଜିଟାଲ ଅର୍ଥନୀତି ଏବଂ ମହାକାଶରୁ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯାଇଛି। ଭୋକାଲ ଫର୍ ଲୋକାଲ ଏବଂ ଲୋକାଲରୁ ଗ୍ଲୋବାଲ ନେଇଯିବାର ଅଭିଯାନ ଦେଶରେ ରୋଜଗାର ଏବଂ ସ୍ୱରୋଜଗାରର ସୁଯୋଗ ଆଣିଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ପିଛିଲେ ଦଶକ ମେ ଡିଜିଟାଲ ଇକୋନୋମି ନେ ବି ଅବସରୋଁ କି ଏକ ନଇ ଦୁନିଆ ବନାଇ ହେ। ଗିଗ୍ ଇକୋନୋମି ହୋ, ପ୍ଲାଟଫର୍ମ ଇକୋନୋମି ହୋ, କଣ୍ଟେଣ୍ଟ କ୍ରିଏସନ ହୋ ୟା ଟେକ୍ନୋଲୋଜି ସର୍ଭିସେସ, ରୋଜଗାର କେ ନୟେ କ୍ଷେତ୍ର ତେଜି ସେ ଉଭର ରହେ। ଆଜ ଜିନ ଅବସରୋଁ କି କଳ୍ପନା ବି ମୁସ୍କିଲ ଥି ବେ କରୋଡୋ ୟୁବାଓଁ କି ଆୟ କା ମାଧ୍ୟମ ବନ ଚୁକେ।
0: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ କେନ୍ଦ୍ର ସରକାର 2 ବର୍ଷ ମଧ୍ୟରେ 3.5 କୋଟିରୁ ଉର୍ଦ୍ଧ୍ୱ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 2 ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ବର୍ତ୍ତମାନ ରାଇରଙ୍ଗପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରର ସୁବିଧା ସମ୍ପର୍କରେ ଅବଗତ ହେଉଛନ୍ତି। ଆଉ କିଛି ସମୟ ପରେ ରାଷ୍ଟ୍ରପତି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ ଗ୍ରାମୀଣ ପାଇପ୍ ଜଳଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହା ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ ମଧ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ପହଞ୍ଚିବା ପରେ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ 47,600 କୋଟିରୁ ଅଧିକ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ମଧ୍ୟ ଉଦ୍ବୋଧନ ଦେବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ଯୋଗାଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ର ସାମିଲ ରହିଛି। ଏଥିସହ ଭୁବନେଶ୍ୱରରେ 300 TPD କ୍ଷମତା ବିଶିଷ୍ଟ କଠିନ ବର୍ଜ୍ୟବସ୍ତୁ ଆଧାରିତ ବାୟୋଗ୍ୟାସ୍ ପ୍ଲାଣ୍ଟ, କଟକ ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବା କାଠଯୋଡ଼ି ନଦୀ ସେତୁ, ବୌଦ୍ଧ ଜିଲ୍ଲାର ଢାଳପୁର ହରଭଙ୍ଗା ସଡ଼କର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ଆଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 300 ଶଯ୍ୟା ବିଶିଷ୍ଟ ନୂତନ ଭବନ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରେ 24 ଅଟଳ ବସ୍ଷ୍ଟାଣ୍ଡ ଓ 9 ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000 ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ସିଧାସଳଖ ପ୍ରଦାନ କରିବେ। 2019 ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,00,000 ପ୍ରଦାନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବମ୍ ବରାଡ଼, ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଯାଜ୍ଞେଶ୍ୱର ବାବାଙ୍କ ସମେତ ବଡ଼ବଜାରର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଶିବ ପାର୍ବତୀଙ୍କ ମହାଆଳତୀ ପରେ ନଗର ଭ୍ରମଣ କରି ଯୁଗଳ ଦର୍ଶନ ଦେବେ। ଶୋଭାଯାତ୍ରା ଆଜି ରାତିରୁ ବାହାରି ଆସନ୍ତାକାଲି ଅପରାହ୍ନ 4 ପର୍ଯ୍ୟନ୍ତ ଚାଲିବ। ବୌଦ୍ଧ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୀତଳଷଷ୍ଠୀ ଅବସରରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି। ଆଜି ସନ୍ଧ୍ୟାରୁ ନବବିବାହିତ ଦେବଦମ୍ପତି ନଗର ପରିକ୍ରମାରେ ବାହାରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ଓଡ଼ିଶା ରାଜ୍ୟ ରେଶମ ଗବେଷଣା ଓ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଟସର ପୋଷକ ବୃକ୍ଷ ନର୍ସରୀ ଓ ଏହାର ପରିଚାଳନା ବିଷୟରେ ଆଜି ଭୁବନେଶ୍ୱରରେ 5 କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଗୁହାପୁନମ ତାପସ କୁମାର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ରେଶମ ଚାଷ ଏକ ଲାଭଜନକ ଚାଷ ବୋଲି କହିଛନ୍ତି। ରାଜ୍ୟରେ 14 ଜିଲ୍ଲାର 46,000 ଅଧିକ ଅନୁସୂଚିତ ଜାତି ଓ ଜନଜାତି ପରିବାର ଟସର ଚାଷ ସହ ଜଡ଼ିତ ଥିବାବେଳେ ରାଜ୍ୟର ପ୍ରାୟ 1,00,000 ଲୋକ ଏହି ଚାଷ କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡ଼ିଛି। ଦେଶରେ ଆସନ୍ତା 21 ହେବାକୁ ଥିବା ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ପାଇଁ ଭୁବନେଶ୍ୱରକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରିଥିବା ପରୀକ୍ଷାର୍ଥୀଙ୍କୁ ରାଜ୍ୟ ସରକାର ମାଗଣା ବସ୍ ଯୋଗାଇଦେବେ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ, ବରମୁଣ୍ଡା ବସ୍ଷ୍ଟାଣ୍ଡ, ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ଏବଂ ଖୋର୍ଦ୍ଧା ବସ୍ଷ୍ଟାଣ୍ଡରୁ 26 ପରୀକ୍ଷା କେନ୍ଦ୍ର ପାଇଁ 108 ସ୍ୱତନ୍ତ୍ର ବସ୍ ଚଳାଚଳ କରିବ। ପରୀକ୍ଷାର୍ଥୀମାନେ ନିଜ ଆଡମିଟ୍ କାର୍ଡ ଦେଖାଇ ଜଣେ ଅଭିଭାବକଙ୍କ ସହ ନିଃଶୁଳ୍କ ବସ୍ ଯୋଗେ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ଥିବା ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍ ଏବଂ ଭିଭିପାଟ୍ ଗୋଦାମ ଘର ଯାଞ୍ଚ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ 3 ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଗୋଦାମ ମଧ୍ୟରେ ଥିବା ଇଭିଏମ୍ ଓ ଭିଭିପାଟ୍ଗୁଡ଼ିକୁ ଯାଞ୍ଚ କରି ମୁଖ୍ୟ ଷ୍ଟକ୍ ରେଜିଷ୍ଟର ସହ ମେଳ କରାଇଥିଲେ। ବୌଦ୍ଧ ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ବାଣିଜ୍ୟ ପରିବହନ ଓ ଇସ୍କାତ ଏବଂ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ସମୀକ୍ଷା କରିଛନ୍ତି। ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ପରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ଜେନା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ସମସ୍ୟା ସମାଧାନକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି। ରାଜ୍ୟ ସରକାରଙ୍କ 2 ସଫଳତା ନେଇ ଆଜି ପୁରୀରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅର୍ବାନ୍ ହାଟରେ ଆୟୋଜିତ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଖାଦ୍ୟ ସୁରକ୍ଷା ଯୋଜନା, ଧାନ ସଂଗ୍ରହ, ସୁଭଦ୍ରା ଯୋଜନା, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ବୟୋବନ୍ଦନା ଯୋଜନାରେ ରାଜ୍ୟ ସରକାର ସଫଳତା ହାସଲ କରିଥିବା ମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଓଡ଼ିଶାରେ 2 ସେମି କଣ୍ଡକ୍ଟର ପ୍ରକଳ୍ପ ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିଧାୟକ ଗୌରୀଶଙ୍କର ମାଝୀ ଓ ମନୋହର ରନ୍ଧାରୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ଗଜପତି ଜିଲ୍ଲାରେ ମଧ୍ୟ ରାଜ୍ୟ ସରକାରଙ୍କ 2 ସଫଳତାକୁ ନେଇ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କେନ୍ଦ୍ର NDA ସରକାରଙ୍କ 12 ଓ ରାଜ୍ୟରେ ବିଜେପି ସରକାର 2 ପୂର୍ତ୍ତି ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ବିକାଶ ଧାରା ଓଡ଼ିଶା ସାରା ଅଧୀନରେ କୃଷକ ସମ୍ବାଦ ବୈଠକ ବ୍ଲକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇଯାଇଛି। ଆଗାମୀ 24 ମଧ୍ୟରେ ଝଡ଼ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରକ୍ତହୀନତାର କାରଣ ଓ ନିରାକରଣ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଜୀବନରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନରେ ସମାନତା। ଏହି ରୋଗରେ ଲାଲ ରକ୍ତକଣିକା ସାଧାରଣ ଆକୃତି ପରିବର୍ତ୍ତେ ଶିକୁଳି ଆକୃତି ଧାରଣ କରିଥାଏ, ଫଳରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ଅମ୍ଳଜାନର ସ୍ୱାଭାବିକ ପ୍ରବାହ ବାଧାପ୍ରାପ୍ତ ହୁଏ, ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ। ରକ୍ତ ଶିକୁଳିର ନିରାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସ୍କ୍ରିନିଂ, ସଚେତନତା ସୃଷ୍ଟି ଓ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ ଏବଂ ରୋଜଗାର ସୃଷ୍ଟିକୁ ଏକ ଅଭିଯାନରେ ପରିଣତ କରାଯାଇଛି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି କଲେ ପ୍ରଧାନ। ମୟୂରଭଞ୍ଜରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ରାଷ୍ଟ୍ରପତି। ଶୀତଳଷଷ୍ଠୀ ଯାତ୍ରାରେ ଆଜି ରାତିରେ ଯୁଗଳ ଦର୍ଶନ ଦେବେ ଦେବଦମ୍ପତି ଏବଂ ରାଜ୍ୟର ମୌସୁମୀ ବାୟୁ ସକ୍ରିୟ, ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଜୀବନ ରକ୍ଷା କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା, ସିକିଲ୍ ସେଲ୍ ଚିକିତ୍ସାର ସମାଧାନ ଆଣିବା। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ବଂଶାନୁକ୍ରମିକ ରକ୍ତ ଶିକୁଳି ବା ସିକିଲ୍ ସେଲ୍ ରୋଗ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ସମଗ୍ର ବିଶ୍ୱରେ ସିକିଲ୍ ସେଲ୍ ଦିବସ ପାଳନ କରାଯାଉଛି। ଏହି ରୋଗର ନିରାକରଣକୁ ଦୃଷ୍ଟିରେ ରଖି ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରିବା ଏବଂ ଆଗାମୀ ପିଢ଼ିକୁ ଏହି ରୋଗର ପ୍ରାଦୁର୍ଭାବରୁ ଦୂରେଇ ରଖିବା ପାଇଁ ପ୍ରତ୍ୟେକ ବର୍ଷ ଜୁନ୍ ମାସ 19 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଜୀବନ ରକ୍ଷା କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା, ସିକିଲ୍ ସେଲ୍ ଚିକିତ୍ସାର ସମାଧାନ ଆଣିବା। ଏହା ଏକ ବଂଶଗତ ରୋଗ, ଏଥିରେ ଆକ୍ରାନ୍ତ ବ୍ୟକ୍ତି ରକ୍ତହୀନତାର ଶିକାର ହୋଇଥାନ୍ତି। ଏହି ରୋଗ ଲୋହିତ ରକ୍ତକଣିକାକୁ ଏକ ଭୁଲ ଆକାର ପ୍ରଦାନ କରିଥାଏ, ଯାହାଫଳରେ ଏହା ଭାଙ୍ଗିଯାଏ, ଫଳରେ ରକ୍ତକୋଷଗୁଡ଼ିକ ଶୀଘ୍ର ନଷ୍ଟ ହୋଇଯାଏ ଏବଂ ଶରୀରରେ ସୁସ୍ଥ ଲାଲ ରକ୍ତକଣିକାର ଅଭାବ ଦେଖାଯାଇଥାଏ। ଏହାକୁ ସିକିଲ୍ ସେଲ୍ ଆନିମିଆ ବୋଲି କୁହାଯାଏ। ଭିନ୍ନ ଭିନ୍ନ କ୍ଷେତ୍ରରେ ରକ୍ତହୀନତା ଲକ୍ଷଣ ଅଲଗା ହୋଇପାରେ। କେତେକ କ୍ଷେତ୍ରରେ ଏହି ରୋଗର ଲକ୍ଷଣ 6 ମାସ ବୟସରୁ ଦେଖାଦେଇଥାଏ ଏବଂ ସମୟର ପରିବର୍ତ୍ତନ ସହ ଏହା ପରିବର୍ତ୍ତିତ ମଧ୍ୟ ହୋଇଥାଏ। କାମଳ ରୋଗ, ହାତ ଗୋଡ଼ ଫୁଲିବା, ବୟସ ଅନୁପାତରେ ଠିକ୍ ଭାବେ ଶାରୀରିକ ବୃଦ୍ଧି ନ ଘଟିବା, ଦୃଷ୍ଟିଶକ୍ତି ସମ୍ବନ୍ଧୀୟ ସମସ୍ୟା ଦେଖାଦେବା ଏହି ରୋଗର ଅନ୍ୟତମ ଲକ୍ଷଣ। ଶରୀରରେ ହିମୋଗ୍ଲୋବିନ୍ ତିଆରି କରୁଥିବା ଜିନ୍ର ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୋଇଥାଏ। ପ୍ରାୟତଃ ଉତ୍ତରାଧିକାରୀ ରକ୍ତ ରୋଗର ସାଧାରଣ ସ୍ୱରୂପ ଭାବେ ଏହି ରୋଗ ଦେଖାଯାଇଥାଏ। ପିତାମାତାଙ୍କ ଗୁଣସୂତ୍ର ଦ୍ୱାରା ଜନ୍ମିତ ଶିଶୁଠାରେ ଏହି ରୋଗର ପ୍ରଭାବ ଦେଖିବାକୁ ମିଳିଥାଏ। ରୋଗକୁ ପ୍ରତିହତ କରିବା ପାଇଁ ଆକ୍ରାନ୍ତ ଶିଶୁକୁ ସମୟୋପଯୋଗୀ ଚିକିତ୍ସା ପ୍ରଦାନର ଆବଶ୍ୟକତା ରହିଛି। ଏହି ରୋଗ ମୁଖ୍ୟତଃ ଭାରତର ଜନଜାତିଙ୍କ ମଧ୍ୟରେ ଅଧିକ ପରିମାଣରେ ଦେଖାଯାଇଥାଏ। ଏହାକୁ ପ୍ରତିହତ କରିବା ଲାଗି ଗତ 2023 ଜୁଲାଇ 1ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କରିଥିଲେ। ମିଶନ ମୋଡ୍ ମାଧ୍ୟମରେ ଆରମ୍ଭ କରାଯାଇଥିବା ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ସିକିଲ୍ ସେଲ୍ ରୋଗୀଙ୍କୁ ସୁଲଭ ତଥା ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିବା। ସଚେତନତା ମାଧ୍ୟମରେ ଏହି ରୋଗର ପ୍ରକୋପକୁ ହ୍ରାସ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରୀୟ ଏବଂ ପଶ୍ଚିମ ଭାରତ ଓ ଆଦିବାସୀ ଜନସଂଖ୍ୟାରେ ଅଧିକ ଭାବରେ ଏହି ରୋଗର ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ। ଏହାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଜେନେଟିକ୍ସ ଷ୍ଟାଟସ୍ କାର୍ଡ ବଣ୍ଟନ କରିଥିଲେ। ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଅଧୀନରେ 2047 ସୁଦ୍ଧା ଦେଶରୁ ଏହି ରୋଗକୁ ମୂଳୋତ୍ପାଟନ କରିବାର ଲକ୍ଷ୍ୟ ରଖାଯାଇଛି। ଏକ ଆକଳନ ଅନୁଯାୟୀ ଆଫ୍ରିକା ମହାଦେଶ ପରେ ଭାରତରେ ସବୁଠାରୁ ଅଧିକ ସିକିଲ୍ ସେଲ୍ ରୋଗୀ ରହିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଏବେ ଦେଶରେ ସିକିଲ୍ ସେଲ୍ ରୋଗୀଙ୍କ ସଂଖ୍ୟା 215,000ରୁ ଅଧିକ ରହିଛି। ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଅଧୀନରେ ପ୍ରାୟ 7 କୋଟି ଲୋକଙ୍କର ପରୀକ୍ଷା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ସିକିଲ୍ ସେଲ୍ ରୋଗୀ ସଂଖ୍ୟା ଅନୁଯାୟୀ ଓଡ଼ିଶା ଦେଶର ପ୍ରଥମ ସ୍ଥାନରେ ରହିଛି। ଦେଶରେ ମୋଟ ସିକିଲ୍ ସେଲ୍ ରୋଗୀଙ୍କ ମଧ୍ୟରେ ଓଡ଼ିଶାରେ 96,000ରୁ ଅଧିକ ରହିଛି। ଓଡ଼ିଶା ପଛକୁ ମଧ୍ୟପ୍ରଦେଶ 30,580 ଏବଂ ଗୁଜରାଟରେ 28,150 ସିକିଲ୍ ସେଲ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଓଡ଼ିଶାର ପ୍ରାୟ 13-20 ଜିଲ୍ଲାରେ ଏହି ରୋଗର ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ବଲାଙ୍ଗୀର ଓ ସମ୍ବଲପୁର ଭଳି ଅଞ୍ଚଳରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ତୁଳନାତ୍ମକ ଭାବେ ଦେଖିଲେ ସୁନ୍ଦରଗଡ଼ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ। ଓଡ଼ିଶାରେ 62 ପ୍ରକାରର ଆଦିବାସୀ ବା ଜନଜାତି ସମ୍ପ୍ରଦାୟ ବସବାସ କରନ୍ତି। ସିକିଲ୍ ସେଲ୍ ଜିନ୍ ବହନ କରୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ 73% ଜନଜାତି ସମ୍ପ୍ରଦାୟର ବୋଲି आकलन कराई आदिवासी व्यापार मंत्रणालय मध्यम सचेतनता एवं परामर्श कार्यक्रम को मध्य अधिक गुरुत्व दिया जाउछि। आदिवासी तथा अन्यान्य प्रभावित अंचल गुड़िकरे जातीय सिकिल सेल आनीमिया निराकरण मिशन को व्यापक करा जाइछि। आसंतु आज एही रोग विषय रे आमे समस्ते सचेतन हेबा सह सिकिल सेल मुक्त समाज गठन रे व्रती हेबा।
3: आकाशवाणी केन्दुझर समय वर्तमान राति 7:00 प्रचार करछु ओडिया एल्बम गीत कार्यक्रम प्रारंभ में गीतटी शुणंतु कंठशिल्पी मोहम्मद अजीज कंठरे।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନଙ୍କର ପ୍ରିୟ ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ 199.3 meter ତଥା 1584 kHz ଏବଂ FM ବ୍ୟାଣ୍ଡରେ 101 MHz ଯୋଗେ। କାର୍ଯ୍ୟକ୍ରମର ଶେଷ ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ ଶିବା ଏବଂ ମିଲି ରଥ।

0: ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରସ୍ତୁତ କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। କହିଲେ ବିଶ୍ୱସ୍ତରୀୟ ଅଭିବୃଦ୍ଧି ଓ ସ୍ୱାବଲମ୍ବୀ ହେବା ଦିଗରେ ଅଗ୍ରସର ହେଉଛନ୍ତି ଦେଶର ଯୁବପିଢ଼ି। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି। ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତାକାଲି 25,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କୋଇଲା ଗ୍ୟାସୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ପୋଷ ଆଇନର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ନେଇ ସମସ୍ତ ରାଜ୍ୟକୁ ଜାତୀୟ ମହିଳା କମିଶନଙ୍କ ପକ୍ଷରୁ ପରାମର୍ଶବଳୀ ଜାରି। ଏବଂ ମକାଉ ଓପନ୍ ବ୍ୟାଡ୍ମିଣ୍ଟନର ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତର ଅସ୍ମିତା ଚାଲିହା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଏହି ପ୍ରୋତ୍ସାହନ ପ୍ରଦାନ PMVBRY କାର୍ଯ୍ୟାନ୍ୱୟନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ, ଯାହାକି ସମସ୍ତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା, ନିଯୁକ୍ତି ଯୋଗ୍ୟତା ବୃଦ୍ଧି କରିବା ଏବଂ ସାମାଜିକ ସୁରକ୍ଷା ପରିସରକୁ ସମ୍ପ୍ରସାରିତ କରିବା ଲକ୍ଷ୍ୟରେ ସରକାରଙ୍କ ଏକ ପ୍ରମୁଖ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ ଯୋଜନା। ଏହି ପ୍ରୋତ୍ସାହନ ଦେଶବ୍ୟାପୀ 15 ଲକ୍ଷ ରୋଜଗାର ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏକବିଂଶ ଶତାବ୍ଦୀରେ ସେହି ଦେଶଗୁଡ଼ିକ ପାଇଁ ସୁଯୋଗ ରହିବ ଯେଉଁମାନେ ଦକ୍ଷ ପ୍ରତିଭାକୁ ପ୍ରୋତ୍ସାହିତ କରିବେ, ନବସୃଜନକୁ ଆପଣାଇବେ ଏବଂ ଗୁଣବତ୍ତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବେ। ଆସନ୍ତା ବର୍ଷଗୁଡ଼ିକରେ ଭାରତର ଯୁବପିଢ଼ି ବିଶ୍ୱସ୍ତରୀୟ ଅଭିବୃଦ୍ଧି, ନୂତନତା ଏବଂ ସ୍ୱାବଲମ୍ବିତାକୁ ଆଗକୁ ବଢ଼ାଇବାରେ ସର୍ବପ୍ରଥମେ ରହିବ ବୋଲି ଶ୍ରୀ ମୋଦି କହିଛନ୍ତି।
2: भारत के युवाओं की क्षमता को भली भांति पहचानने लगी है और ऐसे समय में हमारी कोशिश है कि भारत का हर युवा अपनी क्षमता को अवसर में बदल सके और इसी सोच के साथ प्रधानमंत्री विकसित भारत रोजगार योजना का आरंभ हुआ। यह रोजगार योजना सामान्य तौर पर सोचे जाने वाली रोजगार योजना से बहुत आगे बढ़कर पहली नौकरी पाने वाले युवा के सपनों को शक्ति देने वाली योजना है।
1: ଶ୍ରୀ ମୋଦି କହିଛନ୍ତି, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପ୍ରଥମ ଥର ପାଇଁ ଚାକିରି କରୁଥିବା କର୍ମଚାରୀମାନଙ୍କୁ ସଶକ୍ତ କରିବା ଏବଂ ଯୁବପିଢ଼ି ଓ ଶିଳ୍ପ କ୍ଷେତ୍ର ମଧ୍ୟରେ ଏକ ସେତୁ ସଦୃଶ କାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ। ସେ କହିଛନ୍ତି, ଭାରତର ଯୁବପିଢ଼ିଙ୍କ ଆଶା, ଆକାଂକ୍ଷା, ଦକ୍ଷତା ଏବଂ ସାମର୍ଥ୍ୟ ହିଁ ଏକ ବିକଶିତ ଭାରତର ପଥ ନିରୂପଣ କରେ। ଏହି ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 70 ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିଛି। ପ୍ରାୟ 20 ଲକ୍ଷ ଯୁବକ ଯୁବତୀ ସେମାନଙ୍କର ନୂତନ ଚାକିରିରେ 6 ମାସ ପୂରଣ କରିସାରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ 10 ଲକ୍ଷ ଯୁବକ ଯୁବତୀ ଏହି ଯୋଜନାର ହିତାଧିକାରୀ ଭାବେ ପ୍ରୋତ୍ସାହନ ରାଶି ପାଇଛନ୍ତି। ପ୍ରାୟ 2000 କୋଟି ଟଙ୍କା ସେମାନଙ୍କ ଜମା ଖାତାକୁ ସିଧାସଳଖ ପଠାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 2 ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ରାଇରଙ୍ଗପୁରଠାରେ ଏମ୍ସ ପକ୍ଷରୁ ଆୟୋଜିତ ଚିକିତ୍ସା ଶିବିରକୁ ଉଦ୍ଘାଟନ କରିଛନ୍ତି। ଏହାସହ ରାଷ୍ଟ୍ରପତି ସେଠାରେ ଥିବା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ଏହା ବ୍ୟତୀତ ହାଟଭଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ର ମଧ୍ୟ ଲୋକାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ପହଞ୍ଚିବା ପରେ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲା ଲଖନପୁରଠାରେ 25,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଏକ କୋଇଲା ଗ୍ୟାସୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ। ଭାରତର ପ୍ରଥମ ବାଣିଜ୍ୟିକ ସ୍ତରର କୋଇଲାରୁ ଆମୋନିୟମ୍ ନାଇଟ୍ରେଟ୍ ପ୍ରସ୍ତୁତ କରିବା କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି କୋଇଲା ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତ ହେଭି ଇଲେକ୍ଟ୍ରିକାଲ୍ ଲିମିଟେଡ୍ ଭେଲ୍ ଏବଂ କୋଲ୍ ଇଣ୍ଡିଆ ଲିମିଟେଡ୍ର ମିଳିତ ଉଦ୍ୟମରେ ଭାରତ କୋଲ୍ ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ ଲିମିଟେଡ୍ BCGCL ପ୍ରକଳ୍ପ ପ୍ରକଳ୍ପ ବିକଶିତ କରାଯାଉଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଭେଲ୍ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କୋଇଲା ଗ୍ୟାସୀକରଣ

ପାଇଁ ଜାତୀୟ ମହିଳା କମିଶନ NCW ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ପରାମର୍ଶବଳୀ ଜାରି କରିଛନ୍ତି। କମିଶନ କହିଛନ୍ତି ଏହି ପରାମର୍ଶବଳୀରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ 18 ପଦକ୍ଷେପ ସୁପାରିଶ କରାଯାଇଛି। ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ମଧ୍ୟ ଅବଗତ କରାଯାଇଛି। ତୃଣମୂଳ ସ୍ତରରେ ଏହାର ପ୍ରଦର୍ଶନ ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ କମିଶନ ଏହି ପରାମର୍ଶବଳୀକୁ ଦେଶର ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍, ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ଏବଂ ପୁଲିସ୍ କମିଶନରମାନଙ୍କୁ ମଧ୍ୟ ପ୍ରେରଣ କରିଛନ୍ତି। ସରକାରୀ, ବେସରକାରୀ, ସଂଗଠିତ କିମ୍ବା ଅସଂଗଠିତ ଯେକୌଣସି କ୍ଷେତ୍ର ହେଉ ନା କାହିଁକି, ପ୍ରତ୍ୟେକ କର୍ମକ୍ଷେତ୍ର ଯେପରି ପୋଷ ଆଇନର ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରେ ଏବଂ ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ, ସମାବେଶୀ ଓ ଲିଙ୍ଗ ସମ୍ବେଦନଶୀଳ କାର୍ଯ୍ୟ ପରିବେଶ ସୃଷ୍ଟି କରେ ତାହା ସୁନିଶ୍ଚିତ କରିବା ଏହି ପରାମର୍ଶବଳୀର ଲକ୍ଷ୍ୟ ରହିଛି। ଏହି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟ ରାହତକର କହିଛନ୍ତି, ପ୍ରତ୍ୟେକ କର୍ମକ୍ଷେତ୍ର ସୁରକ୍ଷା, ସମ୍ମାନ ଏବଂ ସମାନ ସୁଯୋଗର ସ୍ଥାନ ହେବା ଆବଶ୍ୟକ। ପୋଷ ଆଇନର ପ୍ରଭାବଶୀଳ କାର୍ଯ୍ୟାନ୍ୱୟନ କେବଳ ଏକ ଆଇନଗତ ବାଧ୍ୟତା ନୁହେଁ, ବରଂ ମହିଳାମାନଙ୍କ ସଶକ୍ତିକରଣ ଏବଂ ସେମାନଙ୍କୁ ଦେଶ ଗଠନରେ ସାମିଲ କରିବା ଦିଗରେ ଏହା ସମସ୍ତଙ୍କର ଏକ ସାମୂହିକ ଦାୟିତ୍ୱ ବୋଲି କମିଶନର କହିଛନ୍ତି। ମହିଳା ଆଇନଜୀବୀମାନେ ଯେପରି ସେମାନଙ୍କର ବୃତ୍ତିଗତ ଦାୟିତ୍ୱକୁ ପ୍ରଭାବଶାଳୀ, ସୁରକ୍ଷିତ ଏବଂ ସମାନ ସର୍ତ୍ତରେ ସମ୍ପାଦନ କରିବେ ସେଥିପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଦେଶର ଅଧିକାଂଶ ଅଦାଲତ, ଟ୍ରିବ୍ୟୁନାଲ ଏବଂ କମିଶନଗୁଡ଼ିକରେ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଥିବା, ମହିଳା ବାର୍ରୁମ୍ ଏବଂ ଅନ୍ୟାନ୍ୟ ଜରୁରୀ ସୁବିଧାର ଅଭାବକୁ ଦର୍ଶାଉଥିବା ଏକ ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ଗୁରୁତ୍ୱର ସହ ବିଚାର କରିଛନ୍ତି। ଏହି ଆବେଦନ ଉପରେ କୋର୍ଟ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଅନ୍ୟମାନଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଗତ କିଛି ଦଶନ୍ଧି ମଧ୍ୟରେ ଆଇନ ବୃତ୍ତିରେ ମହିଳାମାନଙ୍କ ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଇଛି। ତେବେ କେବଳ କାର୍ଯ୍ୟକ୍ଷେତ୍ରର ଦ୍ୱାର ଖୋଲିଦେବା ଉତ୍ସବ ପାଳନ କରିବାର ଯଥେଷ୍ଟ କାରଣ ହୋଇପାରିବ ନାହିଁ। ଅଦାଲତ ପରିସର ମଧ୍ୟରେ ବୃତ୍ତିଧାରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ସମ୍ପନ୍ନ ସ୍ଥାନ ଉପଲବ୍ଧ କରାଇବା ଏକ ଅପରିହାର୍ଯ୍ୟ ସର୍ତ୍ତ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଭାରତର ଘରୋଇ ପ୍ରତିରକ୍ଷା ଉତ୍ପାଦନ 2014 46,000 କୋଟି ଟଙ୍କା ଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା ରେକର୍ଡ ସ୍ତରକୁ ସ୍ପର୍ଶ କରିବା ସହ 1,78,000 କୋଟି ଟଙ୍କାରୁ ଅଧିକ ହୋଇଛି। ଶ୍ରୀ ସିଂ କହିଛନ୍ତି, ପ୍ରତିରକ୍ଷା ରପ୍ତାନୀ, ଯାହା 2014 ପୂର୍ବରୁ 1,000 କୋଟି ଟଙ୍କା ରେକର୍ଡ ହୋଇଥିଲା, ବର୍ତ୍ତମାନ ତାହା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ସରଞ୍ଜାମର ବିଶ୍ୱବ୍ୟାପୀ ବୃଦ୍ଧି ପାଉଥିବା ଚାହିଦା ଯୋଗୁଁ ପ୍ରାୟ 40,000 କୋଟି ଟଙ୍କାରେ ପହଞ୍ଚିଛି। ଆଜି ଅପରାହ୍ନରେ ନାଗପୁରର ଅମ୍ବାଝରିସ୍ଥିତ ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ର ଅର୍ଡିନାନ୍ସ ଫ୍ୟାକ୍ଟ୍ରିରେ ଏକ ଅତ୍ୟାଧୁନିକ 10,000 ଟନ୍ ବିଶିଷ୍ଟ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ର ଶିଳାନ୍ୟାସ କରିବା ଅବସରରେ ଶ୍ରୀ ସିଂ ଏହା କହିଛନ୍ତି। ପ୍ରସ୍ତାବିତ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ ମାଧ୍ୟମରେ ନିର୍ମିତ ହେବାକୁ ଥିବା ଯନ୍ତ୍ରାଂଶଗୁଡ଼ିକ କେବଳ ପ୍ରତିରକ୍ଷା ସରଞ୍ଜାମରେ ନୁହେଁ, ବରଂ ରେଳବାଇ, ଇସ୍ରୋ ଏବଂ DRDO ଭଳି ସଂଗଠନର ବିଭିନ୍ନ ଯନ୍ତ୍ରପାତିରେ ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି ଶ୍ରୀ ସିଂ କହିଛନ୍ତି। 10,000 ମେଟ୍ରିକ୍ ଟନ୍ ଆଲୁମିନିୟମ୍ ପ୍ରକ୍ରିୟାକରଣ କ୍ଷମତା ବିଶିଷ୍ଟ ଏହି ପ୍ରସ୍ତାବିତ ପ୍ରକଳ୍ପ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତି ଭାବେ ଉଭା ହେବ ବୋଲି ଆଶା କରାଯାଉଛି। କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଏବଂ ପ୍ରତିରକ୍ଷା ଉତ୍ପାଦନ ବିଭାଗର ସଚିବ ସଞ୍ଜୀବ କୁମାର ଉପସ୍ଥିତ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ପାସ୍ପୋର୍ଟ ପ୍ରଦାନ ପ୍ରକ୍ରିୟା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଗଣତାନ୍ତ୍ରିକ ହୋଇପାରିଛି, କାରଣ ଏହା ଦ୍ରୁତ, ସୁରକ୍ଷିତ ଏବଂ ବିକେନ୍ଦ୍ରୀକୃତ ହୋଇଛି। ନୂଆଦିଲ୍ଲୀରେ ଆୟୋଜିତ ବାର୍ଷିକ ଆଞ୍ଚଳିକ ପାସ୍ପୋର୍ଟ ଅଧିକାରୀ ସମ୍ମିଳନୀକୁ ସମ୍ବୋଧିତ କରି ଡକ୍ଟର ଜୟଶଙ୍କର କହିଛନ୍ତି, ଦେଶର ଦୂରଦୂରାନ୍ତ ଅଞ୍ଚଳରେ ମଧ୍ୟ ପାସ୍ପୋର୍ଟ ସେବା ସହଜରେ ଉପଲବ୍ଧ ହେଉଛି। ସେ କହିଛନ୍ତି, ଜନସାଧାରଣଙ୍କ ଆଶା ଆକାଂକ୍ଷା ଅନୁଯାୟୀ ଏହି ପରିବର୍ତ୍ତନ ଡିଜିଟାଲ ଶାସନର ଏକ ବଳିଷ୍ଠ ପ୍ରମାଣ। ପାସ୍ପୋର୍ଟ ସେବା କାର୍ଯ୍ୟକ୍ରମର 2.0 ସଂସ୍କରଣ ପ୍ରକୃତରେ ଏକ ବିକଶିତ ଭାରତ ପାଇଁ ବିଶ୍ୱସ୍ତରୀୟ ଗତିଶୀଳତାକୁ ପୁନଃ ନିର୍ଦ୍ଧାରିତ କରିଛି। ପାସ୍ପୋର୍ଟ କେବଳ କିଛି ପୃଷ୍ଠାର ଏକ ପୁସ୍ତିକା ନୁହେଁ, ବରଂ ଏହା ଆର୍ଥିକ ଗତିଶୀଳତା, ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଜାତୀୟ ପରିଚୟର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆମ ଦେଶର ବୈଦେଶିକ ନୀତି ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ଜଣେ ବିଶ୍ୱବନ୍ଧୁ ଭାବେ ପ୍ରତିଷ୍ଠିତ କରୁଛି। ଭାରତୀୟ ପାସ୍ପୋର୍ଟକୁ ସମ୍ମାନ ଓ ବିଶ୍ୱାସର ସହ ଦେଖାଯାଉଛି। ଏହି ଦସ୍ତାବିଜ ପାଇବା ପ୍ରକ୍ରିୟା ଯେପରି ଏକ ସଂଘର୍ଷ ନ ହୋଇ ସାଧାରଣ ନାଗରିକଙ୍କର ଏକ ଅଧିକାର ହୋଇ ରହିବ ତାହା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି।
ବ୍ୟାଡମିଣ୍ଟନରେ ଭାରତର ଅସ୍ମିତା ଚାଲିହା ଆଜି ଚୀନ୍ଠାରେ ଅନୁଷ୍ଠିତ ମାକାଉ ଓପନ୍ ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆସନ୍ତାକାଲି ସେମିଫାଇନାଲ୍ରେ ଦକ୍ଷିଣ କୋରିଆର କାର୍ପ

0: ଗାୟୁନ୍ଙ୍କୁ ସେ ଭେଟିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି। ଏବଂ ମାକାଉ ଓପନ୍ ବ୍ୟାଡ୍ମିଣ୍ଟନର ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତର ଅସ୍ମିତା ଚାଲିହା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। 2030 ସୁଦ୍ଧା ଅନୁଗୁଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ, ସମାଜ ମଙ୍ଗଳ ବିଭାଗ ଏବଂ ୟୁନିସେଫ୍ର ମିଳିତ ଆନୁକୂଲ୍ୟରେ ବ୍ଲାକ୍ ଡାଇମଣ୍ଡଠାରେ ଜିଲ୍ଲାସ୍ତରୀୟ ରଣନୀତିମୂଳକ କର୍ମଶାଳା ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ସରକାରୀ ଯୋଜନା ପ୍ରତ୍ୟେକ କିଶୋରୀଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ୟୁନିସେଫ୍ର ଶିଶୁ ସୁରକ୍ଷା ପରାମର୍ଶଦାତା ଘାସିରାମ ପଣ୍ଡା ଜିଲ୍ଲା କାର୍ଯ୍ୟ ଯୋଜନା ଓ ବିଭାଗୀୟ ସମନ୍ୱୟ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ଏବଂ କ୍ରୀଡ଼ାର ସାମଗ୍ରିକ ବିକାଶ ଲକ୍ଷ୍ୟରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଟ୍ରଫି 2.0 ଅନ୍ତର୍ଗତ ସିଏମ୍ ଟ୍ରଫି କବାଡ଼ି ଆନ୍ତଃ ଜିଲ୍ଲା ଜୋନ୍ 4 ଅନୁଗୁଳ ବାଳକ ଓ ବାଳିକା ଚାମ୍ପିଅନ୍ସିପ୍ 2026 ଉଦ୍ଯାପିତ ହୋଇଯାଇଛି। ଓଡ଼ିଶା କବାଡ଼ି ସଂଘ, କ୍ରୀଡ଼ା ଓ ଯୁବସେବା ବିଭାଗ, ଜିଲ୍ଲା ପ୍ରଶାସନ, ଅନୁଗୁଳ ଏବଂ ଅନୁଗୁଳ ଜିଲ୍ଲା ଦୌଡ଼କୁଦ ସଂଘର ମିଳିତ ଆନୁକୂଲ୍ୟରେ 4 ଜୁନ୍ରୁ 6 ଜୁନ୍ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଗୁଳ ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ବାଳିକା ବର୍ଗରେ ଅନୁଗୁଳ 39-30 ପଏଣ୍ଟରେ ଢେଙ୍କାନାଳକୁ ହରାଇ ଚାମ୍ପିଅନ୍ ହୋଇଥିବାବେଳେ ବାଳକ ବର୍ଗରେ ନୟାଗଡ଼ 46-32 ପଏଣ୍ଟରେ ଢେଙ୍କାନାଳକୁ ହରାଇ ଚାମ୍ପିଅନ୍ ହୋଇଥିଲା। ଓର୍ମାସର ଆନୁକୂଲ୍ୟରେ ଅନୁଗୁଳ ହାଇସ୍କୁଲ ପଡ଼ିଆରେ ସ୍ୱତନ୍ତ୍ର ଆମ୍ବ ପ୍ରଦର୍ଶନୀ ଗାଁ ଆମ୍ବ ପସରା ଆୟୋଜିତ ହୋଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହାର ଉଦ୍ଘାଟନ କରିଥିଲେ। ଜିଲ୍ଲାର ଆମ୍ବ ଚାଷକୁ ପ୍ରୋତ୍ସାହନ ଦେବା ଏବଂ ଚାଷୀମାନଙ୍କର ପାଇଁ ପ୍ରତ୍ୟକ୍ଷ ବଜାର ସୃଷ୍ଟି କରିବା ଏହି ପ୍ରଦର୍ଶନୀର ଉଦ୍ଦେଶ୍ୟ। ଅନୁଗୁଳ, ଛେଣ୍ଡିପଦା ଓ କିଶୋରନଗର ବ୍ଲକର ଚାଷୀମାନେ ବିଭିନ୍ନ କିସମର ଆମ୍ବ ନେଇ ଏଥିରେ ଭାଗ ନେଇଛନ୍ତି। ଶିଶୁ ଶ୍ରମ ନିରାକରଣ ଏବଂ ଶିଶୁ ଅଧିକାର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଏହାର ଶୁଭାରମ୍ଭ କରିଥିଲେ। ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକର ହୋଟେଲ, ଢାବା, ଗ୍ୟାରେଜ୍ ଓ ଜନଗହଳିପୂର୍ଣ୍ଣ ସ୍ଥାନ ପରିଦର୍ଶନ କରି ଶିଶୁ ଶ୍ରମର କୁପ୍ରଭାବ ଏବଂ ଶିକ୍ଷାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବ। ବ୍ଲାକ୍ ଡାଇମଣ୍ଡସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଜ୍ୟସ୍ତରୀୟ ଉଦ୍ଘାଟନର ସିଧା ପ୍ରସାରଣ ଅବସରରେ 10 ଜଣ ହିତାଧିକାରୀଙ୍କୁ ରାସନ କାର୍ଡ଼ ପ୍ରଦାନ କରାଯାଇଥିବା ବେଳେ ଆହୁରି 170 ଜଣଙ୍କୁ କାର୍ଡ଼ ବଣ୍ଟନ କରାଯାଇଥିଲା। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନେ ସଦସ୍ୟ ପିଛା ପ୍ରତିମାସ ଅତିରିକ୍ତ 5 କିଲୋଗ୍ରାମ ମାଗଣା ଚାଉଳ ପାଇବେ। ଜିଲ୍ଲାର ପ୍ରାୟ 29,40,000ରୁ ଅଧିକ ପରିବାର ଏହାଦ୍ୱାରା ଉପକୃତ ହେବ। ଶିଶୁ ଶ୍ରମ ଉଚ୍ଛେଦ ଓ ଶିଶୁ ସୁରକ୍ଷା ଗଠନ ଲକ୍ଷ୍ୟରେ ଜିଲ୍ଲାରେ ଚାଲିଥିବା 15-ଦିନିଆ ଅଭିଯାନରେ ଏକ ଶିଶୁ ଶ୍ରମ ନିରାକରଣ ସଚେତନତା ର୍ୟାଲି ଆୟୋଜିତ ହୋଇଯାଇଛି। ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ପୁରୁଣା କାର୍ଯ୍ୟାଳୟ ପରିସରରୁ ବାହାରିଥିବା ଏହି ର୍ୟାଲିକୁ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଏବଂ ଯୁଗ୍ମ ଶ୍ରମ ଆୟୁକ୍ତ କୁବେର ବେହେରା ମିଳିତ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶିଶୁ ଶ୍ରମ ନିରାକରଣ ଶିଶୁମାନଙ୍କର ଅଧିକାର ସୁରକ୍ଷା, ଶିକ୍ଷାର ଅଧିକାର ଏବଂ ସେମାନଙ୍କର ସାମଗ୍ରିକ କଲ୍ୟାଣ ସମ୍ପର୍କରେ ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ହିଁ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ବିଭାଗୀୟ ଶ୍ରମ ଆୟୁକ୍ତ ଇତିଶ୍ରୀ ଗାଗରାଇ, ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଦେବପ୍ରସାଦ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା ଏବଂ ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଚେତନତା ର୍ୟାଲିଟି ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ପୁରୁଣା ଅଫିସ୍ ପରିସରରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସ୍ଥାନୀୟ ମାର୍କେଟ୍ ପରିକ୍ରମା କରି ଜଗନ୍ନାଥ ମନ୍ଦିର ନିକଟରେ ସମାପ୍ତ ହୋଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ରାତି 7:30 ପ୍ରଚାର କରୁଛୁ ଆମ ଚାଷବାସ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି ଏବଂ ଉପସ୍ଥାପନାରେ ଅଛନ୍ତି ମଧୁସୂଦନ ମୁର୍ମୁ।

0: जुहार माधिया भाई, जुहार जुहार।
1: जुहारे जुहारे गौरा ভাই।
0: ए रुआ रुआ रुआ रुआ टिके मु बसी सारे तापरे बैठक आगेबा। आउ
1: ହଁ, ରଜ ପର୍ବରେ ଭଲ ଭାବରେ ଖିଆ ପିଆ ହେଇଛି, ବୁଲାବୁଲି ହେଇଛି, ସେଥିପାଇଁ ଟିକେ ଆରାମରେ ନ ବସିଲେ କଣ କଥା ବାହାରିବ?
0: ନାଇଁ ଆରାମ କଥା ନାଇଁ ଯେ ମଧ୍ୟ, ଆମେ ଦେଖୁଛ ନା ନାଇଁ ଅଧା ସରୋବର କେମିତି ହେଇଛି କହିଲ ଦେଖିବା।
1: ହଁ ହଁ, ଆଜି ଉପରଓଳିତ ପାଗ ଏମିତି କରିଛି।
0: ହଁ ବା,
1: ବର୍ଷା ପାଣି ଯାହା ଟିକେ ହେଲା, ଯଦି ଆଉ ଟିକେ ଭଲ ରକମ ହେଇଥାନ୍ତା, ଯୋଉ କାଦୁଆ ତଳି ପକେଇବା ପାଇଁ ଭଲ ଟିକେ ହେଇଥାନ୍ତା। ମ
0: ହଁ ସେଇ କଥା ପା ମାଧିଆ ଭାଇ, ସେଇଥିପାଇଁ କହିଲେ ଟିକେ ବସି ପଡେ, ତାପରେ ବୈଠକ କରିବି। ଦେଖ ଯାହା ଯେମିତି ମୌସୁମୀର ପ୍ରଭାବରେ ବର୍ଷା ଆମର ଆସି ପହଞ୍ଚିଗଲାଣି, ଚାଷ କାମକୁ ବି ଆମେ ଏବେ ଆଗେଇବା କି ନାଇଁ କହିଲ ଦେଖିବା।
1: ଏବେ ତ ଯାହା ଟିକେ ବର୍ଷା ହଉଛି ଅନେକ ଅଞ୍ଚଳରେ, ଯଦିଓ କାଦୁଆ ତଳି ପକେଇବା ପାଇଁ ପାଗ ଏକ ପ୍ରକାର ଅନୁକୂଳ ହେଲାଣି, ଚାଷୀ ଭାଇ ମାନେ ତଳି ପକେଇବା କଥା ଯେମିତି ପକେଇ ଦିଅନ୍ତୁ, ଆଉ ଯୋଉ ଅଞ୍ଚଳରେ ମଧ୍ୟ ବର୍ତ୍ତମାନ ଚାଷୀ ଭାଇ ମାନେ ତଳି ପକେଇ ପାରି ନାହାନ୍ତି, ଆମର ଯୋଉ ପାଣିପାଗ ବାଲା ସେମାନେ ସୂଚନା ଦେଇଛନ୍ତି 22-25 ତାରିଖ ବେଳକୁ ଆମ ଅଞ୍ଚଳରେ ବି ଭଲ ବର୍ଷା ହେଇପାରେ, ସେଥିପାଇଁ ଅନ୍ତତଃ ଚାଷୀ ଭାଇମାନେ ଆଗତୁରା ଟିକେ ସଜବାଜ ହେଇକି ବସିଥାନ୍ତୁ
0: ବସିଥାନ୍ତୁ। ଆଉ ଗୋଟେ କଥା ମାଧ୍ୟ ଭାଇ, ବୈଠକ ଘରେ ବି ଆମର ଖାସ କରିକି ଆମ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଟିକେ ସୂଚନା ଦେବା, ଯୋଉ ବିଜୁଳି ଘଡ଼ଘଡ଼ି ମାରୁଛି ନା, ସେଥିପାଇଁ ଭାଇ ବହୁତ ଡର ଲାଗୁଛି। ମୋ
1: ଭାଇ ଯଦି ପୁରୁଣା କଥା ଟିକେ କହିବି, ଆଷାଢ଼ ମାସ ପହଞ୍ଚା ପହଞ୍ଚି ମାନେ ବିଲ କାମ ଯେତେବେଳେ ଆରମ୍ଭ ହେଇଯାଏ, ଘଡ଼ଘଡ଼ିଟା ଏତେ ଦେଖାଯାଉନଥିଲା, ହେଲେ ଦିନକୁ ଦିନ ଆମର
0: ଯେମିତି ଅଦିନିଆ ବର୍ଷା ହଉଛି, ତା ସାଙ୍ଗରେ ଯେମିତି ମାନେ ବଜ୍ରପାତର ଯେମିତି ସମ୍ଭାବନା ରହୁଛି, ମାନେ ଜୀବନ ପ୍ରତି ବହୁତ ଭୟ ରହୁଛି ଭାଇ।
1: ଯେମିତି ଘଡ଼ଘଡ଼ି ହେଉଛି ଆମ ଅଞ୍ଚଳରେ ନହେଲା ନାହିଁ, ଖଣ୍ଡମଣ୍ଡଳରେ କୋଉଠି ନା କୋଉଠି ନିଶ୍ଚୟ ବଜ୍ରପାତ ହେଉଛି, ମଝିରେ ମଝିରେ ମଧ୍ୟ ବଜ୍ରପାତ ଯୋଗୁଁ କୋଉଠି ଗାଈ ଛେଳି ମରିଗଲାଣି, ତ କୋଉଠି ମଣିଷ ମଧ୍ୟ ମରିଗଲାଣି ବୋଲି
0: ସୂଚନା ମିଳୁଛି
1: ମିଳୁଛି।
0: ତେଣୁ ଏଥିପ୍ରତି ଆମେମାନେ ଟିକେ ସଜାଗ ହେବା, ଦେଖିଲେ ଯଦି ଜମି ବାଡ଼ିରେ ଆମେ କାମ କରୁଛନ୍ତି ବର୍ଷା ମାଡ଼ି ଆସିଲା, ତାହେଲେ ଯେତେ ସମ୍ଭବ ଆମେ ଭଲ ସୁରକ୍ଷିତ ଜାଗାକୁ ଚାଲିଯିବା।
1: ଭାଇ ଜୀବନ ବଞ୍ଚିଥିଲେ କେତେ କାମ କରିହବ,
0: ସେଇ କଥା ମଧ୍ୟ ଭାଇ। ଇଏ ତ ଗଲା ଆମର ପାଣିପାଗର ସୂଚନା, ଚାଷୀ ଭାଇ ଓ ଭଉଣୀମାନଙ୍କୁ ଆମେ ଦେଲେ ହେଲେ। ଦେଖ ଯେମିତି ପ୍ରତିଦିନ କିଛି ନା କିଛି ଦିବସ ଆମେ ପାଳନ କରନ୍ତି, ଜୁନ ମାସର 19 ତାରିଖ ରଜ ସରିକି ସ୍କୁଲ କଲେଜ ବି ଖୋଲି ସାରିଲାଣି।
1: ଗତକାଲି ମଧ୍ୟ ଆମର ଶୀତଳ ଷଷ୍ଠୀ ଶିବ ପାର୍ବତୀଙ୍କର ବିବାହ ଅନୁଷ୍ଠିତ ହେଇଯାଇଛି,
0: ସେଇ କଥା ଯୋଉ ସୂଚନା ଦଉଛନ୍ତି। ଆଜି ହଉଛି ଜୁନ ମାସର 19 ତାରିଖ। ଏଇ ଜୁନ ମାସର 19 ତାରିଖଟିକୁ ପ୍ରତିବର୍ଷ ବିଶ୍ୱ ସିକିଲ୍ ସେଲ୍ ସଚେତନ ଦିବସ ଭାବରେ ପାଳନ କରାଯାଉଛି, ଯାହାକି ହଉଛି ସିକିଲ୍ ସେଲ୍ ପରି ରକ୍ତ ସମ୍ପର୍କିତ ରୋଗ ସମ୍ବନ୍ଧରେ ସଚେତନ ସୃଷ୍ଟି କରିବା ହଉଛି ଏହାର ମୂଳ ଲକ୍ଷ୍ୟ। ଆଉ ଏଥିରେ ଯୋଉମାନେ ସବୁ ପୀଡିତ ଥାନ୍ତି, ବ୍ୟକ୍ତି, ପରିବାର ଓ ବିଶ୍ୱବ୍ୟାପୀ, ଏହାର ପ୍ରଭାବ ବାବଦରେ ଅବଗତ ହେବା ଉଦ୍ଦେଶ୍ୟରେ 2009 ମସିହା ଠାରୁ ପୁରା ଏହି ଦିବସ ପାଳନ କରାଯାଉଛି। ଆଉ ଗୋଟେ କଥା ମାଧିଆ ଭାଇ, ଆମେ ଏଇଠି କହି ରଖିବା, ସିକିଲ୍ ସେଲ୍ ହେଉଛି ଏପରି ଏକ ଗୁଣସୂତ୍ରୀୟ ବିଶୃଙ୍ଖଳା ଯାହା ରକ୍ତର ଗୋଲାକାର ଲୋହିତ ରକ୍ତକଣିକା ଗୁଡ଼ିକୁ ଅସ୍ୱାଭାବିକ ଭାବେ ସିକିଲ୍ ବା ଦା ଆକୃତିର କରିଦେଇଥାଏ। ଆଉ ଏହି ବିକୃତ ରକ୍ତକଣିକା ଗୁଡ଼ିକ ଶିରା ପ୍ରଶିରାରେ ରକ୍ତ ପ୍ରବାହକୁ ପ୍ରତିରୋଧ କରିଥାନ୍ତି, ଫଳସ୍ୱରୂପ ନାନା ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥାଏ। ଏହାକୁ ଏକ ବୈଷୟିକ ସ୍ୱାସ୍ଥ୍ୟ ସଙ୍କଟ ଭାବେ ବିଚାର କରି ମିଳିତ ଜାତିସଂଘ ତରଫରୁ ସାଧାରଣ ପରିଷଦ ଏହି ଦିବସ ପାଳନ ପାଇଁ 2008 ମସିହାରେ ସଂକଳ୍ପ ପାରିତ କରିଥିଲା। ଆଉ ଏ ରୋଗ ନେଇ ସଚେତନତା ସୃଷ୍ଟିର ଉଦ୍ଦେଶ୍ୟ ହେଉଛି ଏହି ରୋଗରେ ପୀଡ଼ିତମାନେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ଅବଗତ ହୋଇ ସେମାନଙ୍କ ପ୍ରତି ସହାନୁଭୂତିଶୀଳ ହେବା ଏବଂ ଆଗୁଆ ରୋଗ ଚିହ୍ନଟ ସହିତ ଉନ୍ନତମାନର ସ୍ୱାସ୍ଥ୍ୟ ସେବାକୁ ଆପଣାଇବା।
1: ତେବେ ଗୌରା ଭାଇ, ଆମର ଡାକ୍ତରୀ ବିଦ୍ୟା ଯାହା କହୁଛି, ସାଧାରଣତଃ ବଂଶ ମଧ୍ୟରେ ଯଦି ବିବାହ ବନ୍ଧନରେ ସ୍ୱାମୀ ସ୍ତ୍ରୀ ଆବଦ୍ଧ ହେଇଥାନ୍ତି, ତାହେଲେ ଏ ଯୋଉ ସିକିଲ୍ ସେଲ୍ ରୋଗ ବା ରକ୍ତ ଶୁକୁଳି ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହୁଛି। ସେଥିପାଇଁ ତ ପୂର୍ବ ପୁରୁଷରୁ ଆମ ସମାଜରେ ବଂଶ ଭିତରେ ବିବାହକୁ ଏକ ପ୍ରକାର ଅସିଦ୍ଧ ଘୋଷଣା କରାଯାଇଛି।
0: ହଁ ହଁ ମାଧିଆ ଭାଇ, ଠିକ କଥା କହିଲ, ସବୁରି ମୂଳରେ ତ ଆମରି ମାନଙ୍କର ସଚେତନତା।
1: ତା ସହିତ ଗୌରା ଭାଇ ଟିକେ କହିବା, ଯଦି ଆମର ସ୍ୱାସ୍ଥ୍ୟ ଭଲ ଅଛି ତାହେଲେ ଆମେ ଯେକୌଣସି ପ୍ରକାର ରୋଗକୁ ମଧ୍ୟ ସାମ୍ନା କରିପାରିବା। ଆଉ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବର୍ତ୍ତମାନ ସମୟରେ କେବଳ ଖାଇବା ପିଇବା ହେଲେ ଚଳିବ ନାହିଁ, ଆମକୁ ନିୟମିତ
0: ଯୋଗ, ପ୍ରାଣାୟାମ ଏଇସବୁକୁ ଆପଣାଇବା ଦରକାର, ଖାସ କରିକି ଆମର ବାର୍ଦ୍ଧକ୍ୟ ଅବସ୍ଥାରେ ଭାଇ। ସକାଳୁ ସନ୍ଧ୍ୟା ସବୁବେଳେ ତ ଚାଷୀ ଭାଇ ଓ ଭଉଣୀମାନେ ତାଙ୍କ ବିଲ ଖମାରରେ ପନିପରିବା ବଗିଚାରେ କାମ କରୁଛନ୍ତି, କିନ୍ତୁ ନିଜ ସ୍ୱାସ୍ଥ୍ୟ ରଖିବା ପାଇଁ ଯଦି ଆମେ କିଛି ସମୟ ବାହାରି କରିକି ଯୋଗ, ପ୍ରାଣାୟାମ କରିବା, ଆମ ଶରୀର ସୁସ୍ଥ ରହିବ କି ନାହିଁ କହିଲ ଦେଖିବା।
1: ଭାଇ ଯୋଉମାନେ ପରିଶ୍ରମୀ ଲୋକ ତାଙ୍କ ପାଇଁ ହୁଏତ ଏଇ ଯୋଉ ଯୋଗ ପ୍ରାଣାୟାମ ଦରକାର ହେଇନପାରେ, କିନ୍ତୁ ବୟସ ଯେତେବେଳେ ଟିକେ ଗଡି ଯାଉଛି, ଭାରି କାମ କରିବା ପାଇଁ ଦେହ ଆମକୁ
0: ମନା କରୁଛି,
1: ସେତେବେଳକୁ କେବଳ ଏଇ ଯୋଗ ପ୍ରାଣାୟାମ ସିଏ ଆମର ସାଥୀ।
0: ଆଉ ସେଇ କଥା ପା ମାଧିଆ ଭାଇ, ଆମେ ବି କହି ରଖିବା ଏଇ ବୈଠକ ଘର ମାଧ୍ୟମରେ ତ ଆମେ ସବୁ କଥା ଆମର ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଆମେ ସୂଚନା ଦିଅନ୍ତି। ଦେଖ ଯେଉଁ ଏଇ ଯୋଗ କଥା ଯେ ଆମେ ଆଲୋଚନା କରୁଛନ୍ତି, ପ୍ରତିବର୍ଷ ଜୁନ ମାସର 21 ତାରିଖକୁ ବିଶ୍ୱ ଯୋଗ ଦିବସ ଭାବେ ପୁରା ପାଳନ କରାଯାଉଛି।
1: ଆଉ ଯୋଗର ଗୁରୁ ହେଲା ଆମର ଏଇ ଭାରତ
0: ଦେଶ। ଯଦି ଆମେ ଗୋଟେ ସୁସ୍ଥ ପରିବେଶରେ ଜୀବନ ଜିଇଁବା ପାଇଁ ଚାହୁଁଛନ୍ତି, ସୁସ୍ଥ ଜୀବନ ବଞ୍ଚିବା, ତାହେଲେ ଯୋଗ ପ୍ରାଣାୟାମକୁ ଆମେ ନିହାତି ଆପଣେଇବା ଦରକାର।
1: ଭାଇ ସେ ଛୋଟ ହୁଅନ୍ତୁ କି ବଡ଼ ହୁଅନ୍ତୁ, ଯଦି ଛୋଟବେଳୁ ଯୋଗ ଅଭ୍ୟାସ ଥିବ ତାହେଲେ ଯେତେବେଳେ ତୁମେ ବାହାର ଅଞ୍ଚଳକୁ ଯାଇକି ବ୍ୟାୟାମ କରିପାରୁନ କିମ୍ବା ସେମିତି ପରିବେଶଟି ମଧ୍ୟ ତୁମକୁ ମିଳୁନାହିଁ, ତାହେଲେ କଠୋରରେ ଥାଇ ମଧ୍ୟ ତୁମେ ଯୋଗ କରିକି ନିଜ ଶରୀରକୁ ସୁସ୍ଥ ରଖିପାରିବ।
0: ସେଇ କଥା ମାଧ୍ୟା ଭାଇ, ଆମେମାନେ ସମସ୍ତେ ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ ପ୍ରାଣାୟାମ ଏସବୁକୁ ଆପଣେଇବା ଦରକାର।
1: ନିହାତି ନିହାତି,
0: ସବୁରି ମୂଳରେ ତ ସେଇ ମା ସାହା ଭରସା, ସମସ୍ତଙ୍କୁ ଏମିତି ଭାବରେ ସହାୟ ହେଇଥାନ୍ତୁ, ତାଙ୍କରି ନାଁ କାର୍ଯ୍ୟକ୍ରମରେ ନେବା, ତାପରେ ଆମ କାର୍ଯ୍ୟକ୍ରମ ଆଗକୁ ବଢ଼େଇବା। ଆଉ

0: ଶିଳ୍ପୀ ମାନଙ୍କୁ ବହୁତ ବହୁତ ଧନ୍ୟବାଦ।
1: ହଁ ଭାଇ,
0: ଶୁକ୍ରବାର ମାଆଙ୍କ ନାଁ ଟିକେ
1: କାର୍ଯ୍ୟକ୍ରମରେ ନେଲେ
0: ହଁ ହଁ
1: ଏଥର ପେଟ ପାଟଣା କଥା
0: ତେବେ
1: କାର୍ଯ୍ୟକ୍ରମ। ହଁ
0: ଗୌରା ଭାଇ,
1: ହଁ ହଁ
0: ଧାନ ଚାଷ କରିବା ପାଇଁ ପର୍ଯ୍ୟାପ୍ତ ପାଣି ମାନେ
1: ହଁ
0: ବର୍ଷା ଆମ ଅଞ୍ଚଳରେ ଯେହେତୁ ହେଇପାରି ନାହିଁ,
1: ନାହିଁ ହଁ
0: ଅନ୍ତତଃ ଚାଷୀ ଭାଇମାନେ ବର୍ଷାକୁ ଚାହିଁ ଚାହିଁ କେବଳ ଖାଲି ହାତ ଛନ୍ଦି ବସିବା ସେ କାମ ନ କରିକି
1: ହଁ
0: ଆମର ଯୋଉ ଗୁଡ଼ା ବାଡ଼ି ଅଛି
1: ହଁ
0: ସେଇଟାକୁ ଉଠିଆ କରିବା ପାଇଁ ବିଭିନ୍ନ ପନିପରିବା ଚାଷ କରିପାରନ୍ତି,
1: ହଁ
0: କିମ୍ବା ଯୋଉ କନ୍ଦ ଜାତୀୟ
1: କନ୍ଦମୂଳ ଚାଷ, ଆଉ
0: ସାରୁ ଚାଷ,
1: ସାରୁ ଚାଷ, ମିଠା ଆଳୁ ଚାଷ, ସେସବୁ
0: ହଳଦୀ,
1: ହଁ
0: ଅଦା
1: ହଁ ହଁ
0: କେତେ କ'ଣ ଅଛି
1: ଅଛି
0: ସେଇଟାକୁ ମଧ୍ୟ ଯଦି ଆମେ ଚାଷ କରିପାରନ୍ତେ ତାହେଲେ ଘରର ଯେତିକି ଦରକାର
1: ହଁ
0: ସେ ଆବଶ୍ୟକତା
1: ଚାହିଦା ଆମେ ଦେଇକି
0: ହେଇପାରନ୍ତା,
1: ଆମେ ବିକ୍ରି ବଟା କରିକି ଭଲ ଦୁଇ ପଇସା ବି ଆମେ ପାଇପାରନ୍ତେ। ଏଇ ନିକଟରେ ଯେମିତି ଆମେ ବୈଠକ ଘରେ ଆଲୋଚନା କରୁଥିଲେ ଯୋଉ ଖମ୍ବ ଆଳୁ ବିଷୟରେ ବି ଆମେ ଆଲୋଚନା ଟିକେ ଶୁଣେଇଥିଲେ,
0: ହଁ ହଁ
1: ସେଇଭଳି ଭାବରେ ତମେ ଯେମିତି କହୁଛ ଯୋଉ ଜାଗା ଅଛି ଜମିକୁ ଆମେ ପଡିଆ ନ ପକେଇକି ଉଠିଆ କରିବା ଦରକାର ନା। ଆଉ
0: ତେବେ ଗୌରା ଭାଇ, ଆମ କେନ୍ଦୁଝର ଅଞ୍ଚଳ ଯେହେତୁ
1: ହଁ
0: ପାହାଡିଆ ଅଞ୍ଚଳ, ଆମର ଯୋଉ ଖାଲ ଢିପ ଜାଗା
1: ହଁ
0: ମାନେ ଅସମତଳ
1: ଜାଗା
0: ଜାଗା
1: ଯୋଉ
0: ବେଶୀ,
1: ଅଛି ହଁ
0: ଯୋଉ ଗଡ଼ାଣିଆ ଜାଗା ବେଶୀ ଅଛି, ଯୋଉଠି ବି ଠିଆ ପାଣି ରହିବାର ଏତେ ସମ୍ଭାବନା ନାହିଁ,
1: ନାହିଁ ହଁ
0: ସେଇ ଅଞ୍ଚଳରେ ଯଦି ଚାଷୀ ଭାଇମାନେ
1: ହଁ
0: ବର୍ତ୍ତମାନ ସମୟରେ ଏଇ ଯୋଉ ବର୍ଷା ଦିନିଆ
1: ଚିନାବାଦାମ
0: ଚାଷ କଲେ ମଧ୍ୟ
1: ହଁ ହଁ
0: ଭଲ ଦୁଇଟା ପାଇପାରିବେ।
1: ଆଉ ସହଜ ତ ଭାଇ ବର୍ଷା ଦିନିଆ ବୋଲି କହୁଛ, ଆଉ ବର୍ଷା ଦିନକୁ ଏଇ ଚିନାବାଦାମ ଚାଷ ପାଗ ଖରାପକୁ ହେଇଥିବ, ଚିନାବାଦାମ ପାଟିରେ ଟିକେ ପଡୁଥିବ, କେତେ ଭଲ ଲାଗେ ନା। ଆଉ
0: ଯଦି ପାଖରେ ସେଇଟା ଥିଲେ ତ ତୁମେ ସେଇଟା ଖାଇବ,
1: ହଁ ହଁ ସେଇଟା ହଉଛି ମୂଳ କଥା।
0: ଆମ ଘର ବାଡ଼ିରେ
1: ହଁ
0: ଯଦି ଆମେ ଚିନାବାଦାମ ଚାଷ କରିବା ପାଇଁ ଚାହୁଁଛନ୍ତି ତାହେଲେ କୋଉ ପ୍ରଣାଳୀରେ ଚାଷ କରିବା,
1: ମଞ୍ଜି କିସମ କେମିତି ଚୟନ କରିବା, କେମିତି ଜାଣିବା,
0: ଖତ ସାର କ'ଣ ଦବା, କିମ୍ବା ରୋଗ ପୋକ ଲାଗିଲେ କେମିତି ତାର ପ୍ରତିକାର
1: କରିବା,
0: ଏ ବାବଦରେ ସୂଚନା ଦେବା ପାଇଁ ସୁମନ ସ୍ମିତା ତରେ ଆପଣ ଆସି ପହଞ୍ଚିଗଲେଣି। ଏ ମୁଁ ଚୁପଚାପ ବସିଲିଣି, ଏ ତୁମେ ମହାଶୟଙ୍କୁ ଟିକେ ପଚାରି ଦଉନ ଚିନାବାଦାମ ଚାଷ ସମ୍ପର୍କରେ।
2: ଆଜି ଆମ ବୈଠକ ଘରେ ଉପସ୍ଥିତ ଅଛନ୍ତି ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟର ସହକାରୀ କୃଷି ଅଧିକାରୀ ସୁମନ ସ୍ମିତା ତରେଇ ମହାଶୟ ଆପଣ। ମ୍ୟାମ୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ। ନମସ୍କାର ମ୍ୟାମ୍।
3: ନମସ୍କାର।
2: ଯେମିତିକି ଆଜି ଆମେ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ବିଷୟବସ୍ତୁ ରଖିଛୁ ଏଇ ଚିନାବାଦାମ ଚାଷ, ତେବେ ପ୍ରଥମେ ଆପଣ ଆମକୁ କୁହନ୍ତୁ ଯେ ଚିନାବାଦାମ ଚାଷ କରିବାର ପ୍ରକୃଷ୍ଟ ସମୟ କେବେ?
3: ଚିନାବାଦାମ ଚାଷ ଆମର ଗ୍ରୀଷ୍ମ ଋତୁରେ, କେତେକାଂଶରେ ବର୍ଷା ଶୀତ ତିନି ଋତୁରେ ବି ମଧ୍ୟ ହେଇଥାଏ। ଚିନାବାଦାମ ଚାଷ ଗୋଟେ ଅର୍ଥକାରୀ ଫସଲ, ଏଇଟା ଆମେ ଯଦି ଏମିତି ଦେଖିବା ପାଇଁ ଯିବା ତାହେଲେ ଉଭୟ ଉତ୍ପାଦନ କ୍ଷେତ୍ରଫଳ ଦୃଷ୍ଟିରୁ ଭାରତ ପୃଥିବୀରେ ପ୍ରଥମ ସ୍ଥାନରେ ଅଛି ଚିନାବାଦାମ ଚାଷ କରିବାରେ। ତ ଚିନାବାଦାମ ସେଥିରେ ବହୁତ ପ୍ରକାରର ଆମର ଖାଦ୍ୟ ଗୁଣ ବି ରହିଥାଏ, ଯେମିତିକି ଶ୍ୱେତସାର, ସ୍ନେହ ସାର, ଫସଫରସ, ମାଗ୍ନେସିୟମ, ଏସବୁ ଜିନିଷ ବି ଚିନାବାଦାମରେ ରହିଥାଏ।
2: ଚିନାବାଦାମ ଚାଷ କରିବା ପାଇଁ ଆମର ସାଧାରଣତଃ କେମିତିକା ମାଟି ଦରକାର?
3: ଚିନାବାଦାମ ଚାଷ ଯଦି ଆମେ ନର୍ମାଲି ଯେମିତି କରିବା ପାଇଁ ଚାହୁଁଛେ ତାହେଲେ ଚିନାବାଦାମ ଚାଷ ପାଇଁ ନିଗିଡ଼ା, ବାଲି, ଦରସା, ନଦୀ ପଠା, ଅପଟୁ ମାଟି ଥିବା ଜମିରେ ଭଲ ଅମଳ ହୋଇଥାଏ। କାହିଁକିନା ଚିନାବାଦାମ ଯେହେତୁ ମାଟି ତଳେ ତାର ମୂଳରେ ଫଳିଥାଏ, ତ ମାଟି ହାଲୁକା ଏବଂ ଫସଫସିଆ ହେବା ନିହାତି ଦରକାର ହୋଇଥାଏ, ଏବଂ ଯେଉଁ ମାଟିରେ ଭଲ ପବନ ଯାତାୟତ କରିପାରୁଥିବ, ପବନ ତାର ଲାଇଟ୍ ଭଲ ପଡୁଥିବ, ସେଇ ଜାଗାରେ ଚିନାବାଦାମ ଚାଷ ବହୁତ ଭଲ ପରିମାଣରେ ହୋଇଥାଏ। କିନ୍ତୁ ଯଦି ଆମେ ଦେଖିବା ପାଇଁ ଯିବା ବାର୍ଷିକ ହାରାହାରି 500 ରୁ 1000 ମିଲିମିଟର ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ଚିନାବାଦାମ ବହୁତ ଭଲ ଭାବରେ ହୋଇଥାଏ। ମାଟିର ଅମ୍ଳତା ଦୃଷ୍ଟିରୁ ଦେଖିବା ପାଇଁ ଗଲେ 6 ରୁ 7.5 ମଧ୍ୟରେ ରହିବା ଦରକାର ମାଟିର ଅମ୍ଳତା। ତେଣୁକି ଆମ ରାଜ୍ୟରେ ଦେଖିବା ପାଇଁ ଗଲେ ସବୁ ଜାଗା ଆମ ରାଜ୍ୟରେ ପ୍ରାୟତଃ ସବୁ ଜିଲ୍ଲାରେ ଚିନାବାଦାମ ଚାଷ କରାଯାଇପାରିବ।
2: ତେବେ ମ୍ୟାମ୍, ସେଥିପାଇଁ ଆମେ ସାଧାରଣତଃ ଚାଷୀ ଭାଇମାନେ ଜମି କେମିତି କ'ଣ ପ୍ରସ୍ତୁତ କରିବେ ସେଇ ବିଷୟରେ ଟିକେ କୁହନ୍ତୁ।
3: ଚିନାବାଦାମ ଚାଷ ପାଇଁ ପ୍ରଥମେ ଆମକୁ ମାଟିକୁ ଭଲ ଭାବେ ହଳ କରିକି ଫସଫସିଆ କରିବା ଦରକାର, ଯେଉଁଭଳି ଭାବରେ କି ମାଟି ଭିତରକୁ ପବନ ଆଉ ଲାଇଟ୍ ଭଲ ଭାବରେ ଯାତାୟାତ କରିପାରୁଥିବ, ସେଥିପାଇଁ ଆମକୁ ତାକୁ 2 ରୁ 3 ଓଡ଼ ଭଲସେ ଚାଷ କରିବା ଦରକାର। ଚିନାବାଦାମ ବୁଣିବା ପୂର୍ବରୁ ମଞ୍ଜିକୁ ସାମାନ୍ୟ ଗଜା କରିଦେବା ଦରକାର। ମଞ୍ଜି ଗଜା ହେବାର 5 ରୁ 7 ଦିନ ମଧ୍ୟରେ ଚେର 10 ରୁ 15 ସେଣ୍ଟିମିଟର ଗଭୀରକୁ ଯାଇଥାଏ। ଅନ୍ୟ ଫସଲ ଠାରୁ ଏହାର ବ୍ୟତିକ୍ରମ ହେଲା କି ଏହାର ଯେଉଁ ଚିନାବାଦାମ

0: ମାନେ ଯେଉଁ ଫୁଲଟା ସୃଷ୍ଟି ହେଇଥାଏ ସେଇଟା ଗୋଟେ ସୂକ୍ଷ୍ମ ଓହଳ ହେଇକି ମାଟି ଭିତରକୁ ପ୍ରବେଶ କରେ, ସେ ଓହଳର ଅଗ୍ରଭାଗରେ ହିଁ ଚିନାବାଦାମ ଫଳ ହୋଇଥାଏ। ତେଣୁକି ଏସବୁ ଦୃଷ୍ଟିକୁ ଆଖି ଆଗରେ ରଖିକି ଆମେ କଣ କରିବା, ଏଇ ଫସଲ ଜମି ପ୍ରସ୍ତୁତ କରିବା ପାଇଁ ମାନେ ଯେମିତିକା ସହଜରେ ସେ ଓହଳଟା ମାଟି ଭିତରେ ପଶିପାରିବ ସେଇ ପରିମାଣରେ ଆମେ ଜମିକୁ ଭଲ ଭାବରେ ଚାଷ କରିକି ହାଲୁକା କରିବା ଦରକାର। ଏଣୁ ଯେତେ ଗୁଣ୍ଡ ଚାଷ ହେବ ସେତେ ଭଲ, ମାଟି ସବୁବେଳେ ଫସଫସିଆ ଓ ହାଲୁକା ହେବା ଦରକାର। ଜମିକୁ 3-4 ଓଳ ଚାଷ କରି ମଇ ଦେଇ ତାକୁ ସମତୁଲ କରାଯାଏ। ଗଛ ମୂଳରେ ଯେମିତି ପାଣି ଜମି ରହିବ, ଯଦି ଚିନାବାଦାମ ନଷ୍ଟ ହୋଇଯିବ ସେଥିପାଇଁ ତାକୁ ପ୍ରତିକାର କରିବା ଦରକାର। ଗୋଟେ ପଟକୁ ଟିକେ ଗଡ଼ାଣିଆ କରିବା ଦରକାର, ଯେମିତିକି ଜମିରେ କେବେ ପାଣି ଠିଆ ହେଇ ରହିବନି ଆଉ ସେ ଆରାମସେ ଗଡ଼ି ଯାଇପାରିବ। ତାପରେ ଶେଷ ଓଳ ଚାଷ ବେଳକୁ ଆମେ 5 ଟନ୍ ଗୋବର ଖତ ହେକ୍ଟର ପିଛା ପ୍ରୟୋଗ କରିବା ଦରକାର। ମାଟି ଯଦି ଅମ୍ଳଯୁକ୍ତ ହୋଇଥିବ ତେବେ ବାଦାମ ଫମ୍ପା ହେଇଯିବାର ବି ବହୁତ ପ୍ରକାର ସମ୍ଭାବନା ଥାଏ। ତେଣୁକି ମାଟି ଅମ୍ଳକୁ ପରୀକ୍ଷା କରି ସେଥିରେ ଆମେ ତାକୁ ଯଦି କିଛି ଅମ୍ଳତା ରହିଲା ତାର ପ୍ରତିକାର କରିକି ଆମେ ମଞ୍ଜି ଲଗେଇବା ଦରକାର।
1: ତେବେ ଆମେ ଏଇଠି କହି ରଖିବା ଯେ ଚାଷୀ ଭାଇମାନେ ଯଦି ତାଙ୍କ ମାଟି ଟିକେ ଭଲ ଭାବରେ ପରୀକ୍ଷା କରିକି ଚିନାବାଦାମ ପ୍ରସ୍ତୁତ କରିବେ ତାହେଲେ ବି ଭଲ ହବ।
0: ଭଲ ହବ
1: ଆଜ୍ଞା।
0: ତ ମାଟିରେ ଉଇ ଲାଗିବାର ବି ବହୁତ ସମ୍ଭାବନା ଥାଏ, ସେଥିପାଇଁ ଆମେ ହେକ୍ଟର ପିଛା 25 କିଲୋଗ୍ରାମ କ୍ଲୋରାପାଇରିଫସ୍ ଗୁଣ୍ଡକୁ ଶେଷ ଓଡ ଚାଷ ଟାଇମ୍ରେ ଆମେ ବୁଣିବା ଦରକାର ହୁଏ।
1: ତେବେ ମ୍ୟାମ୍, ସେମିତି ଚିନାବାଦାମରେ କଣ କଣ ବିହନ କିସମ ଅଛି ଯୋଉଟାକି ଚାଷୀ ଭାଇମାନେ ଭଲ ଭାବରେ କରିପାରିବେ ସେ ବିଷୟରେ ଟିକେ କୁହନ୍ତୁ।
0: ବିହନ କିସମ ଦେଖିବା ପାଇଁ ଗଲେ ଆମର ଯୋଉ କେଉଁଝର ଜିଲ୍ଲା ପାଇଁ ଯଦି ମୁଁ ସ୍ପେଶାଲି କହିବି, ତେଣୁକି ଆମର ଏଠି ଧରଣୀ ଯୋଉ ବିହନ କିସମ ଅଛି ସେଇଟା ବହୁତ ଭଲ ଭାବରେ ଚାଲିଛି। ତା ଛଡା ଆମେ ଫୁଲେ ପ୍ରଗତି, ସ୍ମୃତି, ଦେବୀ ଏସବୁ ଭଲ ଭଲ ଯୋଉଟା ଆମର ହାଇ ୟିଲ୍ଡିଂ ଭେରାଇଟି କହୁଛୁ ସେଗୁଡା ସବୁ ଭଲ ଚାଷ ହଉଛି।
1: ତେବେ ମ୍ୟାମ୍, ଯୋଉ ବିହନ କଥା କହିଲେ ଆମେ ସାଧାରଣତଃ ଚାଷୀ ଭାଇମାନଙ୍କୁ ସବୁବେଳେ ପରାମର୍ଶ ଦଉ ଯେକୌଣସି ଚାଷ ଆମେ କରିବା ଯଦି ବିହନକୁ ଭଲ ଭାବରେ ବିଶୋଧନ କରିଥିବା ତାହେଲେ ତା ଆମ ପାଇଁ ଫଳପ୍ରଦ ହାବ୍ୟସ୍ତ ହୋଇଥାଏ। ତେବେ ସେଇଭଳିଆ ଚିନାବାଦାମ ଚାଷ ଯୋଉ କରିବେ ଚାଷୀ ଭାଇମାନେ ବିହନକୁ ସେମିତି କଣ ବିଶୋଧନ କରିବା ଦରକାର କି?
0: ହଁ, ବିହନକୁ ବିଶୋଧନ କରିବା ଦରକାର ହେଇଥାଏ। ଆମକୁ ଭଲ ବିହନ ଦରକାର ଯୋଉଟାକି କିଛି ଭଙ୍ଗା ଭଙ୍ଗି ହେଇନଥିବ, ପୋକ ଖାଇନଥିବ, ସେଇ ବିହନ ହେଲେ ତାର ଗଜା ଠିକ୍ସେ ବାହାରିଥାଏ। ତ ବିହନ ବିଶୋଧନ କରିବା ପାଇଁ ହେଲେ ଆମକୁ 3 ଗ୍ରାମ କ୍ୟାପ୍ଟେନ୍ କିମ୍ବା ଥିରାମ କୁ ବ୍ୟବହାର କରିବା ଦରକାର। 10 କେଜି ମଞ୍ଜି ପାଇଁ 200 ଗ୍ରାମର ରାଇଜୋବିୟମ କଲଚର ବି ନେଇକି ଆମେ ତାକୁ ବିହନ ବିଶୋଧନ କରିପାରିବା। ବିହନ ବିଶୋଧନ କରିବା ଫଳରେ ଆମର ଯୋଉ ରୋଗ ପୋକ ଲାଗିଥାଏ ତାର ସମ୍ଭାବନା କମିଯାଇଥାଏ। ତେଣୁକି ବିହନ ବିଶୋଧନ କରିବା ନିହାତି ଆବଶ୍ୟକ ହୋଇଥାଏ।
1: ତ କେମିତି କଣ ଲଗେଇବେ ଚାଷୀ ଭାଇମାନେ?
0: ଏମିତି ଦେଖିବା ପାଇଁ ଗଲେ ଆମକୁ ଗବେଷଣାରୁ ଜଣାପଡ଼ିଛି କି ଖରାଟିଆ ଚାଷ ଯୋଉଟା କରିବା ଯଦି ଆମେ ଜମିକୁ, ତେଣୁ ଚିନାବାଦାମ ବହୁତ ଭଲ ଭାବରେ ଅମଳ ହୋଇଥାଏ। ତ ଆମେ ଖରିଫ ଋତୁରେ ଆମେ ପ୍ରଥମେ ଜୁନ ମାସର ପ୍ରଥମ ସପ୍ତାହରେ ଚିନାବାଦାମ ଲଗେଇବା ଦରକାର ହୁଏ, ଆଉ ରବି ଋତୁରେ ଅକ୍ଟୋବର ମାସର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଆମେ ଚିନାବାଦାମ ଲଗେଇ ପାରିଥାଉ। ଏବେ ଆମର ସମୟ ଆସି ପହଞ୍ଚିଗଲାଣି, ଏବେ ଆମେ ଜମି ପ୍ରସ୍ତୁତ କରିକି ଲଗେଇବା ଆରମ୍ଭ କରିବା ଦରକାର ହୁଏ। ତ ଚିନାବାଦାମ ତାକୁ ଆକ୍ଚୁଆଲି ଭଲରେ ଯଦି ଆମେ ଅମଳ ଚାହୁଁଛେ ତେଣୁକି ଆମେ ଧାଡ଼ିରେ ତାକୁ ବୁଣିବା ଦରକାର ପଡ଼େ, ଯୋଉଟାକି ଆମର ଗୁଚ୍ଛ କିମ୍ବା ସିଧା କିସମର ଭେରାଇଟି ଅଛି, ସେଥିପାଇଁ ଆମେ ଧାଡ଼ିରୁ ଧାଡ଼ି 30 ସେଣ୍ଟିମିଟର ଗଛରୁ ଗଛ 10 ସେଣ୍ଟିମିଟର ଦୂରତାରେ ଲଗେଇବା ଦରକାର। ଆଉ ଯୋଉଟାକି ଆମର ଲଟଣୀ ଆଉ ଅର୍ଦ୍ଧ ଲଟଣୀ କିସମ ଅଛି ସେଇଟା ଆପଣଙ୍କର ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଗଛକୁ ଗଛ 15 ସେଣ୍ଟିମିଟର ବ୍ୟବଧାନରେ ଲଗେଇବା ଆବଶ୍ୟକ ହୋଇଥାଏ।
1: ଚିନାବାଦାମ ଚାଷରେ ସେମିତି କିଛି ଚାଷୀ ଭାଇମାନେ ସାର କେମିତି କଣ ପ୍ରୟୋଗ କରିବେ ଟିକେ ସେ ବିଷୟରେ କୁହନ୍ତୁ।
0: ଚିନାବାଦାମ ଗୋଟିଏ ଛୁଇଁ ଜାତୀୟ ଫସଲ ହୋଇଥିବାରୁ ତାକୁ ଯବକ୍ଷାରଜାନ ଖାଦ୍ୟ ସାର ଟିକେ କମ୍ ମାତ୍ରାରେ ଦରକାର ହୁଏ, କାରଣ ଯୋଉ ଛୁଇଁ ଜାତୀୟ ଫସଲରେ ଆମେ ଜାଣିଛେ କି ତାର ଚେରରେ ଗଣ୍ଠି ଥାଏ, ଗଣ୍ଠି ପ୍ରସ୍ତୁତ ହୁଏ, ସେ ଗଣ୍ଠିରେ ହିଁ ସେମାନେ ଯବକ୍ଷାରଜାନ ମାଟିରେ ମାନେ ଆଭେଲେବୁଲ ହେଇଥାଏ ଆଉ ସେଇଟା ସେମାନେ ପାଇପାରିଥାନ୍ତି। ତେଣୁକି ଆମେ ପ୍ରାରମ୍ଭିକ ଅବସ୍ଥାରେ ଚେରରେ ଗଣ୍ଠି ସୃଷ୍ଟି ହୋଇନଥାଏ, ସେଥିପାଇଁ ଗଛକୁ ବଢ଼ିବା ପାଇଁ ଅଳ୍ପ ପରିମାଣରେ ଯବକ୍ଷାରଜାନ ସାର ଯୋଉଟାକି ଆମେ ୟୁରିଆର ଆମକୁ ମିଳୁଛି ସେଇଟା ଦରକାର ପଡ଼େ। ମାଟିରେ ଫସ୍ଫରସର ଅଭାବ ହେଲେ ବାୟୁମଣ୍ଡଳରୁ ଯବକ୍ଷାରଜାନ ଗଣ୍ଠି ଗୁଡ଼ିକ ସ୍ଥିରକରଣ ହେଇପାରେ ନାହିଁ, ସେଥିପାଇଁ ଆମକୁ ଫସ୍ଫରସ ପ୍ରତି ବି ଧ୍ୟାନ ଦେବା ଦରକାର ଚିନାବାଦାମ ଫସଲ ପାଇଁ। ଏହି ହିସାବରେ ଯଦି ଆମେ ଦେଖିବା ପାଇଁ ଯିବା ତେଣୁକି ଆମକୁ 40 କିଲୋଗ୍ରାମର ପଟାସ ପ୍ରୟୋଗ କରିବା ଉଚିତ ଏବଂ 20 କିଲୋଗ୍ରାମର ଯବକ୍ଷାରଜାନ ଆଉ 40 କିଲୋଗ୍ରାମର ଫସ୍ଫରସ ଆମକୁ ବ୍ୟବହାର କରାଯିବା ଦରକାର ପଡ଼ିଥାଏ। ଚିନାବାଦାମ ଯେହେତୁ ଗୋଟେ ତେଲ ଜାତୀୟ ଫସଲ ତାର ଜିପ୍ସମର ଯୋଉଟା ରହୁଛି ଆମର ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ଯୋଉଟାକି ଆମେ କହୁଛେ ଅନୁସାର ସେ ଜିପ୍ସମଟାକୁ ନିହାତି ଆମେ ବ୍ୟବହାର କରିବା ଆବଶ୍ୟକ ହୋଇଥାଏ, କାହିଁକି ନା ଯଦି କ୍ରମାଗତ ଭାବରେ ଆମେ ଗୋଟେ ଜମିରେ ଚିନାବାଦାମ ଚାଷ କରିବା ତେଣୁକି ତାର କାପାସିଟିଟା କମିଯାଇଥାଏ। ଏଥିପାଇଁ ଫୁଲ ଧରିବା ସମୟରେ ଅର୍ଥାତ 30-35 ଦିନ ହୋଇଗଲେ ଫସଲରେ ହେକ୍ଟର ପ୍ରତି 250 କିଲୋଗ୍ରାମର ଜିପ୍ସମ ଗୁଣ୍ଡ ବ୍ୟବହାର କରିବା ଆବଶ୍ୟକ ହୋଇଥାଏ।
1: ତେବେ ମ୍ୟାମ୍, ଚିନାବାଦାମ ଚାଷ ବୁଣି ସାରିଲା ପରେ ତାକୁ କେମିତି କଣ ଘାସ ବଛା ବୁଛି ସେମିତି କଣ ଅଛି ଏ ବିଷୟରେ ଟିକେ କୁହନ୍ତୁ।
0: ଚିନାବାଦାମ ଫସଲର ଘାସ ବାଛିବାଟା ନିହାତି ଦରକାର ପଡ଼ିଥାଏ। ଗଛ 20-25 ଦିନ ହୋଇଗଲେ କଡ଼ାଖୁସା କରିକି ଘାସ ବାଛିବା ଦରକାର ପଡ଼େ। 30-35 ଦିନ ହୋଇଗଲେ ଯୋଉ ଗଛର ଓହଳ ମାଟି ଭିତରେ ପ୍ରବେଶ କରିଥାଏ, ତ ତା ପୂର୍ବରୁ ହିଁ ଆମକୁ ଘାସ ବାଛି ସଫା କରିଦେବାର ଅଛି। ଓହଳ ଥରେ ମାଟି ଭିତରକୁ ପ୍ରବେଶ କରିବା ସମୟରେ ଜମିକୁ ନ ଯିବାଟା ଭଲ, କାହିଁକିନା ଆମେ ଯଦି ଜମିରେ ବେଶୀ ଯାତାୟତ କରିବା ତେଣୁକି ସେ ଓହଳଟା ଚାପି ହେଇଯିବ, ତେଣୁକି ତା ପୂର୍ବରୁ ହିଁ ଘାସ ବାଛିକି ସଫା କରିଦେବା ଦରକାର। ଯଦି ଘାସ ବଛାରେ ଯଦି ଆମେ ତାକୁ ଘାସ କଣ୍ଟ୍ରୋଲ କରି ନ ପାରୁଛେ, ସେଥିପାଇଁ ଆମେ କେମିକାଲ ମେଥଡ ଯୋଉଟା ଆମର ଅଛି ସବୁ ହର୍ବିସାଇଡ୍ ୱିଡିସାଇଡ୍ ସେଗୁଡ଼ାକ ବ୍ୟବହାର କରିକି ଆମେ ଘାସ ବାଛିବା ନିହାତି ଦରକାର ପଡ଼ିଥାଏ। ତ ବର୍ଷାଦିନିଆ ଚିନାବାଦାମରେ ସାଧାରଣତଃ ଜଳସେଚନର ଆବଶ୍ୟକତା ହେଇନଥାଏ, କିନ୍ତୁ ଫୁଲ ଧରିବା ଓ ଓହଳ ମାଟିରେ ପଶିବା ଫଳ ବୃଦ୍ଧି ସମୟରେ ଯଦି ଜଳର କିଛି ଅଭାବ ଦେଖାଯାଏ ତେବେ ହାଲକା ଜଳସେଚନ କରିବା ଦରକାର ପଡ଼ିଥାଏ। କିନ୍ତୁ ଶୀତ ଦିନ ଖରାଟିଆ ଜମିରେ ପାଣି ଦରକାର ହେଇଥାଏ। ଶୀତ ଦିନରେ ଓଡ଼ିଶାରେ ସାଧାରଣତଃ ଜମିର ବତରକୁ ନେଇ ଚିନାବାଦାମ ଚାଷ କରାଯାଇଥାଏ, ତେଣୁକି ତାର ସେଇ ଯୋଉ 3 ସମୟ ଅଛି ଫୁଲ ଧରିବା ଓ ମାଟିରେ ଓହଳ ପଶିବା ଏବଂ ଫଳ ବୃଦ୍ଧି ଟାଇମ୍ରେ ଆମକୁ ଟିକେ ସତର୍କ ରହିବା ପାଇଁ ପଡ଼ିବ। ଯଦି ଜମି ଶୁଖିଲା ରହିଛି ତେଣୁକି ଆମକୁ ପାଣି ମୋଡ଼ାଇବା ପାଇଁ ଦରକାର ପଡ଼ିଥାଏ। ଆମେ ଚିନାବାଦାମର ଯୋଉ ତାର ଅଛି ରୋଗ ପୋକ କିଛି ଲାଗିଥାଏ, ତ ସେଥିପାଇଁ ଆମେ ତାଙ୍କର କିଛି ପ୍ରକାର ମେନ୍ ପୋକ ଥାଏ ଯୋଉଟାକି ଧ୍ରବଳ ଭୁଙ୍ଗ କୁହନ୍ତି, ଉଇ ଲାଗିଯାଇଥାଏ, ଯୋଉ ପୋକ ଲାଗେ ପତ୍ର ସୁଡ଼ଙ୍ଗ ପୋକ ଲାଗେ, ସେଥିପାଇଁ ଆମକୁ ଭଲ ଭାବରେ ଘାସ ବାଛିକି ସଫା କରିବା ଦରକାର ଏବଂ ତାର ପାଇଁ ଯୋଉ ଔଷଧ ଆମ ପାଖରେ ଆଭେଲେବୁଲ ରହୁଛି କୃଷି ବିଭାଗରେ ଅଛି ତାକୁ ଭଲ ଭାବରେ ଦେଖିକି ସ୍ପ୍ରେ କଲେ ତାର ରୋଗରୁ କି ପୋକରୁ ଆମକୁ ମୁକ୍ତି ମିଳିଥାଏ।
1: ଯଦି ବି କିଛି ଅସୁବିଧାର ସମ୍ମୁଖୀନ ହୁଅନ୍ତି ଚାଷୀ ଭାଇମାନେ ତେବେ ନିକଟସ୍ଥ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରିବା ଦରକାର।
0: ଚିନାବାଦାମର ଆଉ ଗୋଟେ ମେନ୍ ରୋଗ ଥାଏ କି ଟିକା ରୋଗ ଯୋଉଟା କୁହନ୍ତି, ସେଥିପାଇଁ ଆମକୁ କ୍ଲୋରୋଥାଲୋଲିନ ପକେଇବାକୁ ପଡିବ ହେକ୍ଟର ପିଛା। କିନ୍ତୁ ଯାହା ବି ହବ ମୁଁ ଚାଷୀ ଭାଇମାନଙ୍କୁ ଅନୁରୋଧ କରିବି କି ଯାହା ବି କିଛି ପ୍ରୋବ୍ଲେମ ହେଲେ ଆପଣମାନେ କୃଷି ବିଭାଗଙ୍କ ସହିତ ଯୋଗାଯୋଗ କରିକି
1: ଅମଳ
0: ସାଧାରଣତଃ ଆମର 80% ଫଳ ଯେତେବେଳେ ପାଚି ଯାଇଥାଏ ଆମେ ସେତେବେଳେ ଅମଳ କରିଥାଉ। ପତ୍ର ହଳଦିଆ ପଡିବାକୁ ଆରମ୍ଭ କରେ ସେତେବେଳେ ଆମେ ଜାଣିଥାଉ କି ଆମର ଅମଳର ଟାଇମ୍ ହେଇଗଲାଣି। ଅମଳ କରିବା ପୂର୍ବରୁ ହିଁ ମାଟିକୁ ଶୁଖିଲା କରିଦିଆଯାଏ। ପାକଳ ଅବସ୍ଥାରେ ଯଦି ଜମି ଶୁଖିଯିବ ତାହେଲେ ହାତରେ ଉପାଡ଼ିବା ସମ୍ଭବପର ହୋଇନଥାଏ, ସେଥିପାଇଁ ଗୋଟେ ହାଲକା ପାଣି ମାନେ ଜଷ୍ଟ ଟିକେ ବତର ଟାଇପ୍ର ପାଣି ମଡ଼େଇବା ପଡ଼ିବ, ଯେମିତିକି ଆମେ ଟାଣିକି ତାକୁ ଭଲ ଭାବରେ ଅମଳ କରିପାରିବୁ। ଅମଳ କରିସାରିଲା ପରେ ମାନେ ଗଛକୁ ଭଲ ଭାବରେ 4-5 ଶୁଖେଇବାକୁ ପଡ଼ିବ, ଯାହାଫଳରେ କି ମଞ୍ଜିର ଆର୍ଦ୍ରତା କିଛି ପରିମାଣରେ କମିଯିବ। ଏହି ଫଳକୁ ଯଦି ମାନେ ଆମେ ଏମିତି ଜାଣିବା କେମିତି ଶୁଖିଗଲା ବୋଲି, ତ ଗୋଟେ ଫଳକୁ ଆଣିକି କାନ ପାଖରେ କଲେ ସେ ଠକ୍ ଠକ୍ ଠକ୍ ଟକ୍ ବାଜିବ, ତ ଆପଣ ଜାଣିବେ କି ଏବେ ଅମଳ କରିବାର ମାନେ ତାକୁ ଛଡ଼ିକି ରଖିବାର ପ୍ରକୃଷ୍ଟ ସମୟ ହେଇଗଲାଣି।
1: ଯଦି ମ୍ୟାମ୍ ପରବର୍ତ୍ତୀ ସମୟରେ ଚାଷୀ ଭାଇମାନେ ଚାହିଁବେ ଆଉ ଥରେ ଚାଷ କରିବା ପାଇଁ ତେବେ ବିହନକୁ ସାଇତି ରଖିବାର ସେମିତି କିଛି ପ୍ରଣାଳୀ ଅଛି କି ଯୋଉଦ୍ୱାରା କି ସେମାନେ ବିହନ ପାଇଁ ଅସୁବିଧାର ସମ୍ମୁଖୀନ ହେବେ ନାହିଁ?
0: ବିହନ କରିବା ପାଇଁ ହେଲେ ଆପଣଙ୍କୁ ମେନ୍ କଥା ଯୋଉଟା ଆର୍ଦ୍ରତା ଥାଏ କିମ୍ବା ଜଳୀୟ ଅଂଶ ଥାଏ ସେଟାକୁ ହ୍ରାସ କରିକି ରଖିବା ପାଇଁ ପଡିବ। ରବି ଓ ଗ୍ରୀଷ୍ମ ଋତୁରେ ଚାଷ କରାଯାଉଥିବା ଯୋଉ ଚିନାବାଦାମ ରହୁଛି ପରବର୍ତ୍ତୀ ଋତୁରେ ତାକୁ ଆମେ ବିହନ ହିସାବ କରିପାରିବା, କିନ୍ତୁ ତାକୁ ବେଶୀ ଦିନ ପର୍ଯ୍ୟନ୍ତ ଆମେ ରଖିପାରିବୁନି। ତାର ଶୁଖେଇବାର ପ୍ରଣାଳୀ ଯେମିତିକି ଆମେ ବିହନକୁ ଶୁଖେଇବା, କେମିତି ଚିନାବାଦାମ ଗଛ ଉପାଡ଼ିବା ପରେ ତାକୁ ମାନେ ମଞ୍ଜିକୁ ଗଛରୁ ନ ଛିଡ଼େଇକି ତାକୁ 4-5 ପର୍ଯ୍ୟନ୍ତ ଖରାରେ ଭଲ ଭାବରେ ଶୁଖାନ୍ତୁ। ବାଦାମ ଗଛ ଶୁଖିଲା ପରେ ବାଦାମ ଗୁଡ଼ିକ ତୋଳି ଛାଇରେ ତାକୁ ଭଲ ଭାବରେ ଶୁଖାନ୍ତୁ। ଶୁଖିଗଲା ପରେ ସେ ଯୋଉ ଜଣ ଜଣ ଶବ୍ଦ ହବ ସେଠୁ ଜାଣିବେ କି ଆପଣ ଏଟାକୁ ସାଇତିକି ରଖିବାର ଠିକ୍ ଟାଇମ୍ ଆସିଯାଇଛି, ତେଣୁ ଆପଣ ସାଇତିକି ରଖିପାରିବେ।
1: ଯାହା ହଉ ମ୍ୟାମ୍, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଚାଷୀ ଭାଇ ଓ ଭଉଣୀମାନଙ୍କୁ ଯେଉଁ ଚିନାବାଦାମ ଚାଷ ବିଷୟରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ କଥା କହିଲେ, ତେବେ ଶେଷରେ ଆଜି କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କୁ କ'ଣ ପରାମର୍ଶ ଦେବେ?
0: ପରାମର୍ଶ ଏତିକି ଦେଉଛି, ଯାହା ବି ଯଦି ଆପଣମାନେ ଚିନାବାଦାମ ଚାଷ କରନ୍ତୁ, ଯଦି କିଛି କୌଣସି ବି ଅବସ୍ଥାରେ କିଛି ବି ଆପଣମାନଙ୍କୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତ ଆମ ପାଖରେ ଥିବା କୃଷି ଯେଉଁ ବିଭାଗ ଅଛି ଆମର ବ୍ଲକରେ ଅଫିସ ଯେଉଁଠି ଅଛି ସେ ତାଙ୍କ ସହିତ କୃଷି ଅଧିକାରୀମାନଙ୍କ ସହିତ ଯୋଗାଯୋଗ କରନ୍ତୁ, ଭଲ ଅମଳ ପାଆନ୍ତୁ।
1: ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ତଥା ଚାଷୀ ଭାଇ ଓ ଭଉଣୀମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ମ୍ୟାମ୍।
0: ନମସ୍କାର।

0: ମାଧିଆ ଭାଇ, ଦେଖ ମହାଶୟା ଯେମିତି ଯାହା କହିଗଲେ, ଚିନାବାଦାମ ବିହନ କିସମ ଚୟନ କରିବା, ପ୍ରାଞ୍ଜଳ ଭାବରେ ସବୁ କଥା ସିଏ କହିଗଲେ।
1: ଏ ଭାଇ, ଘର ବାଡ଼ି ପାଖରେ ତ ଜାଗା ଆମର କିଛି କିଛି, ପ୍ରାୟ ସମସ୍ତଙ୍କର କିଛି ନା
0: ଅଛି।
1: ଆଉ ଆମ କେନ୍ଦୁଝର ଯେମିତି ଟିକେ ବାଲିଆ ଜାଗା ରହିଛି, ଗଡ଼ାଣିଆ ଜାଗା ରହିଛି, ସେମିତି ଜାଗାରେ ଯଦି ଚିନାବାଦାମ ମଞ୍ଜି ମୁଠାଏ ପକେଇ ଦେଇଛେ, ଏ ବର୍ଷ ଶେଷରେ ଯେତେବେଳେ ସେଟାକୁ ଖୋଡ଼ି ବାହାର କରୁଛନ୍ତି, ଏ ସିଏ ପୁରା ଆମର ବେଳ ଅବଳରେ କାମରେ ଲାଗିବ।
0: କାମରେ ଲାଗିବ, ଠିକ କଥା ଟିକେ ମାଧିଆ ଭାଇ କହିଲ। ହେଲେ ଆସିଲା ବେଳେ ବର୍ଷା ଯେମିତି ହଉଥିଲା, ବର୍ଷାର ଟିକେ ଡର ବି ରହୁଛି।
1: ଓହୋ, ହଁ ହଁ ହଁ,
0: ବୈଠକ ମୋଳେଇବା ନା ଏମିତି ଗପିବା କହିଲ ଦେଖିବା।
1: ନାଇଁ ନାଇଁ ଭାଇ, ଏବେକାର ବର୍ଷାକୁ ପୁରା ସେଇ ଯୋଉ ବିଜୁଳି ଘଡ଼ଘଡ଼ି ସେଇଟା ପୁରା ବେଶୀ ଡର
0: ଲାଗୁଛି।
1: ହଁ, ସେଥିପାଇଁ ପାଗ ଯେତେବେଳେ ଟିକେ ଫର୍ଚ୍ଚା କରିଛି, ଚାଲ
0: ଉଠିବା ଯିବା। ତାହେଲେ ଆମ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଆମ ଦୁଇ ଭାଇଙ୍କର ଜୁହାର।

0: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
0: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତିମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା।
2: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
3: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
2: କନକ ଜୁଏଲେରୀ, BS ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
4: ଶୁଣୁଥିଲେ ଆମ ଚାଷବାସ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି ଏବଂ ଉପସ୍ଥାପନାରେ ଥିଲେ ମଧୁସୂଦନ ମୁର୍ମୁ।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ରାତି 8:00 ପ୍ରଚାର କରୁଛୁ ପାରମ୍ପରିକ ଗୀତ କ୍ରମରେ କେତୋଟି ପଲ୍ଲୀ ଗୀତ। ଗୀତଗୁଡ଼ିକୁ କଣ୍ଠରେ ସଜେଇଛନ୍ତି କଣ୍ଠଶିଳ୍ପୀ ଧନଞ୍ଜୟ ଶତପଥୀ।

ଶୁଣୁଥିଲେ ପାରମ୍ପରିକ ଗୀତକ୍ରମରେ କେତୋଟି ପଲ୍ଲୀ ଗୀତ। ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ 8:15 ହେବାକୁ ଯାଉଛି। ପ୍ରଚାର କରୁଛୁ ଆଲୋଚନା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି ଏବଂ ଉପସ୍ଥାପନାରେ ଅଛନ୍ତି ଗୌରାଙ୍ଗ ଚରଣ ଜେନା।

ମୂର୍ତ୍ତି ଏକାମ୍ର ନାଥ କ୍ଷିତିଲିଙ୍ଗ ଶିବକାଞ୍ଚି କାଞ୍ଚିପୁରମର ଏକାମ୍ବର ନାଥ ପଞ୍ଚମହାଭୂତ ନାମରେ ଯେଉଁ ପାଞ୍ଚଟି ପ୍ରସିଦ୍ଧ ଲିଙ୍ଗ ଅଛି ସେସବୁ ଦକ୍ଷିଣ ଭାରତରେ ଦେଖିବାକୁ ମିଳେ। ଏଥିମଧ୍ୟରୁ ଶ୍ୟାମବର୍ଣ୍ଣ ଏକାମ୍ରେଶ୍ୱର କ୍ଷିତିଲିଙ୍ଗ ଶିବକାଞ୍ଚିରେ ଅଛି। ଏହି ଦିବ୍ୟ ବିଗ୍ରହରେ ଜଳସ୍ପର୍ଶ ହୁଏ ନାହିଁ, ଚାମିଲି ତେଲରେ ସ୍ନାନ ଅଭିଷେକ କରାଯାଏ। ପ୍ରତି ସୋମବାର ଭଗବାନ ଶିବଙ୍କର ପାଲିଙ୍କି ବାହାରେ। ଏହି ବିଗ୍ରହର ପ୍ରକଟକୁ ନେଇ ଏକ ସୁନ୍ଦର କଥାବସ୍ତୁ ରହିଛି। ଥରେ ଦେବୀ ପାର୍ବତୀ କୌତୁହଳବଶତଃ ଚୁପଚାପ ପଛପଟୁ ଆସି ଦୁଇ ହାତରେ ଭଗବାନ ଶିବଙ୍କର ତିନୋଟି ନେତ୍ର ବା ଆଖି ବନ୍ଦ କରିଦେଲେ। ଭଗବାନ ଶିବଙ୍କର ତିନୋଟି ନେତ୍ର ବନ୍ଦ ହୋଇଯିବାରୁ ତିନି ଲୋକରେ ଅନ୍ଧକାର ଘଟି ଆସିଲା, କାରଣ ଶିବଙ୍କର ନୟନରୁ ହିଁ ସୂର୍ଯ୍ୟ ଚନ୍ଦ୍ର ଜ୍ୟୋତିପ୍ରାପ୍ତ ହୁଅନ୍ତି। କ୍ଷଣକରେ ଏହି ସାରା ବ୍ରହ୍ମାଣ୍ଡ ବିନାଶ ପରିସ୍ଥିତି ଆଡ଼କୁ ଚାଲି ଆସିଲା। ଅସମୟରେ ଏହି ପ୍ରକାର ଅନୁଚିତ ପ୍ରଳୟଙ୍କରୀ କାର୍ଯ୍ୟ ଦେଖି ମହାଦେବ ଅସନ୍ତୋଷ ହେଲେ। ମାତା ପାର୍ବତୀଙ୍କୁ ପ୍ରାୟଶ୍ଚିତ ସ୍ୱରୂପ ତପସ୍ୟା କରିବାକୁ ଆଦେଶ ଦେଲେ। ସେହି ଅନୁସାରେ ପାର୍ବତୀ ବାଲୁକାରେ ଲିଙ୍ଗ ନିର୍ମାଣ କରି କଠୋର ତପସ୍ୟା କଲେ ଓ ଦୋଷମୁକ୍ତ ହୋଇ ଭଗବାନ ଶିବଙ୍କର ଦିବ୍ୟ ସାନ୍ନିଧ୍ୟ ପ୍ରାପ୍ତ ହେଲେ। କାଞ୍ଚିପୁରମର ଏହି କ୍ଷିତିଲିଙ୍ଗ ଏକାମ୍ରନାଥ ମହାଦେବୀ ପାର୍ବତୀଙ୍କ ଦ୍ୱାରା ପ୍ରତିଷ୍ଠିତ ସ୍ଥାବର ଲିଙ୍ଗ ଅଟନ୍ତି। ଏହି ଲିଙ୍ଗ ଦର୍ଶନରେ ଅଭିଳାଷ ପୂର୍ଣ୍ଣ ହୁଏ ଓ ଅକ୍ଷୟ କୀର୍ତ୍ତି ପ୍ରାପ୍ତ ହୁଏ। ଦ୍ୱିତୀୟରେ ଆସିବା ଭଗବାନ ଶିବଙ୍କର ଜଳମୂର୍ତ୍ତି ଶ୍ରୀ ଜମ୍ବୁକେଶ୍ୱର ମହାଦେବ। ଭାରତର ଦକ୍ଷିଣରେ ପଞ୍ଚତତ୍ତ୍ୱ ଲିଙ୍ଗଗୁଡ଼ିକ ମଧ୍ୟରେ ଜମ୍ବୁକେଶ୍ୱର ଉପଲିଙ୍ଗମ ଜଳତତ୍ତ୍ୱ ଲିଙ୍ଗ ଭାବରେ ମାନ୍ୟତା ରହିଛି। ତାମିଲନାଡ଼ୁର ଚେନ୍ନାଇ ପାଖ ତ୍ରିଚିନ୍ନାପଲ୍ଲୀ ନିକଟରେ ଏକ ଜଳପ୍ରବାହ ଉପରେ ଜମ୍ବୁକେଶ୍ୱର ଲିଙ୍ଗ ସ୍ଥାପିତ ହୋଇଛି। ମୂର୍ତ୍ତି ତଳୁ ଜଳ ସବୁବେଳେ ଉପରକୁ ଉଠିଆସୁଥାଏ। ଏହି ମନ୍ଦିର ପଛପଟେ ଏକ ଅତି ପୁରୁଣା ଜାମୁଗଛ ଅଛି। ଏହି ଗଛଟି ଥିବା କାରଣରୁ ଶିବଲିଙ୍ଗର ନାମ ଜମ୍ବୁକେଶ୍ୱର ହୋଇଛି। କୁହାଯାଏ ଯେ ଆଦି ଶଙ୍କରାଚାର୍ଯ୍ୟ ଏଠାରେ ପୂଜା ଆରାଧନା କରୁଥିଲେ। ଆଗରୁ ଏଠାରେ ବହୁତ ଜାମୁଗଛ ଥିଲା। ଥରେ ଜଣେ ଋଷି ଭଗବାନ ଶଙ୍କରଙ୍କର ଆରାଧନା କରୁଥିଲେ। ତପସ୍ୟା କରୁ କରୁ ଧୀରେ ଧୀରେ ଏଠାରେ ସେ ବାସ କରିବାକୁ ଲାଗିଲେ। ସେ ଜମ୍ବୁ ଋଷି ନାମରେ ପ୍ରସିଦ୍ଧ ହେଲେ। ସେହି ଋଷିଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ସ୍ୱୟଂ ଶିବ ସାକ୍ଷାତ ଦେଲେ ଏବଂ ତାଙ୍କ ପ୍ରାର୍ଥନାରୁ ଶିବଲିଙ୍ଗ ବିଗ୍ରହ ରୂପରେ ପ୍ରତିଷ୍ଠିତ ହେଲେ। ଅନେକ ଜାମୁଗଛର ପତ୍ର ସବୁ ଶିବଲିଙ୍ଗ ଉପରେ ପଡ଼ୁଥିଲା। ଝରାପତ୍ର ଲିଙ୍ଗ ଉପରେ ନ ପଡ଼ିବା ପାଇଁ ଏକ ମକଡ଼ି ପୋକ ମୂର୍ତ୍ତି ଉପରେ ପ୍ରତିଦିନ ଜାଲ ବୁଣି ଦେଉଥିଲା। ଏକ ହାତୀ ପ୍ରତିଦିନ ସେଠାକୁ ଆସି ଶୁଣ୍ଢରେ ଜଳ ଆଣି ମୂର୍ତ୍ତିରେ ଜଳ ଅଭିଷେକ କରୁଥିଲା। ଭଗବାନଙ୍କ ମୂର୍ତ୍ତି ଉପରେ ମକଡ଼ି ପୋକର ଜାଲ ଦେଖି ହାତୀକୁ ବହୁତ ଖରାପ ଲାଗିଲା। ମକଡ଼ି ପୋକକୁ ବି ଖରାପ ଲାଗିଲା। ପ୍ରତିଦିନ ହାତୀ ପାଣି ଢାଳି ସେ କରିଥିବା ଜାଲକୁ ଧୋଇଦେଉଛି। ଏହିପରି ଦୁଇ ଜଣଙ୍କ ଭିତରେ ବିରୋଧ ଭାବ ଆସିଲା। ଦିନେ ହାତୀ ମକଡ଼ି ପୋକକୁ ମାରିବା ପାଇଁ ଶୁଣ୍ଢ ବଢ଼େଇବାରୁ ମକଡ଼ି ପୋକ ହାତୀର ଶୁଣ୍ଢ ଭିତରକୁ ପଶିଗଲା। ଦୁଇ ଜଣ ଯାକ ସେଠାରେ ପ୍ରାଣତ୍ୟାଗ କଲେ। ଦୁଇ ଜଣଙ୍କର ଭାବନା କିନ୍ତୁ ଶୁଦ୍ଧ ଥିଲା। ଭଗବାନ ଶଙ୍କର ଦୁଇ ଜଣଙ୍କୁ ନିଜର କରିନେଲେ। ଭଗବାନ ସବୁବେଳେ ପ୍ରିୟ ଭକ୍ତକୁ ଉଦ୍ଧାର କରିଥାନ୍ତି। ତୃତୀୟରେ ଆସିବା ଶିବଙ୍କର ଅଗ୍ନିମୂର୍ତ୍ତି ତେଜଲିଙ୍ଗ ଅରୁଣାଚଳମ। ଅରୁଣାଚଳମର ତାମିଲ ନାମ ତିରୁବର୍ଣ୍ଣମଲେ। ଏଠାରେ ଭଗବାନ ମହାଦେବଙ୍କର ଦିବ୍ୟ ଅଗ୍ନିସ୍ୱରୂପ ତେଜଲିଙ୍ଗ ଅବସ୍ଥିତ। କୁହାଯାଏ ଯେ ଯେବେ ଦେବୀ ପାର୍ବତୀ କୌତୁହଳରେ ଶିବଙ୍କର ତିନୋଟି ନୟନ ବନ୍ଦ କରିଦେବାରୁ ଯେଉଁ ଅନ୍ଧକାର ହିଁ ଅନ୍ଧକାର ସବୁଆଡ଼େ ଘଟି ଆସିଲା ଓ ତାପରେ ପ୍ରାୟଶ୍ଚିତ କରିବାକୁ ଯାଇ ଶିବକାଞ୍ଚି ଓ ତାପରେ ପରେ ଅରୁଣାଚଳମ ତୀର୍ଥରେ ପହଞ୍ଚି କିଛି କାଳ କଠୋର ତପସ୍ୟା କରିଥିଲେ, ତାପରେ ଅରୁଣାଚଳ ପର୍ବତରେ ଅଗ୍ନିଶିଖା ରୂପରେ ଏକ ତେଜସ୍ୱରୂପ ଅଲୌକିକ ଲିଙ୍ଗ ପ୍ରକଟ ହେଲା, ଯେଉଁଥିରେ ଜଗତର ଅନ୍ଧକାର ଦୂର ହେଲା। ଏହି ଅଗ୍ନିସ୍ୱରୂପ ତେଜଲିଙ୍ଗ ହେଉଛନ୍ତି ମହାଦେବ। କାର୍ତ୍ତିକ ପୂର୍ଣ୍ଣିମାରେ ଏଠାରେ ପ୍ରବଳ ଭକ୍ତଙ୍କର ଭିଡ଼ ଲାଗି ରହେ। ଅରୁଣାଚଳେଶ୍ୱର ମନ୍ଦିରରେ ପ୍ରବେଶ ଦ୍ୱାର ଦକ୍ଷିଣ ଭାରତର ସବୁଠୁ ଚଉଡ଼ା ପ୍ରବେଶ ଦ୍ୱାର। ଭିତରେ ମନ୍ଦିର ପାଞ୍ଚଟି ଦ୍ୱାର ପାରି ହେଲା ପରେ ଭିତରେ ଶିବଲିଙ୍ଗ ପ୍ରତିଷ୍ଠିତ। ଏହି ମନ୍ଦିର ପରିକ୍ରମାରେ ପାର୍ବତୀ ଗଣେଶ ନବଗ୍ରହ ଦକ୍ଷିଣମୂର୍ତ୍ତି ଆଦି ଦର୍ଶନ କରିବାକୁ ମିଳେ। ଚତୁର୍ଥରେ ଭଗବାନଙ୍କର ଶିବଙ୍କର ବାୟୁମୂର୍ତ୍ତି ଶ୍ରୀ କାଳହସ୍ତିଶ୍ୱର ତିରୁପତି। ତିରୁପତି ବାଲାଜୀ ମନ୍ଦିରର କିଛି ଦୂରରେ ଆର୍କଟ ଜିଲ୍ଲାରେ ସ୍ୱର୍ଣ୍ଣମୁଖୀ ନଦୀ ତଟରେ କାଳହସ୍ତିଶ୍ୱର ବାୟୁଲିଙ୍ଗ ଅଛନ୍ତି।
ଏହି ମନ୍ଦିରର ଗର୍ଭଗୃହରେ ସବୁବେଳେ ବାୟୁ ଓ ପ୍ରକାଶର ଅଭାବ ରହିଛି। ଏଠାରେ ପ୍ରଦୀପ ଆଲୁଅରେ ଭଗବାନଙ୍କର ଦର୍ଶନ କରାଯାଏ। ପ୍ରଚଳିତ ମାନ୍ୟତା ଅନୁସାରେ ଏଠାରେ ଏକ ବିଶେଷ ବାୟୁର ପ୍ରତିମା ରୂପରେ ଭଗବାନ ସଦାଶିବ ବିରାଜମାନ ହୋଇଛନ୍ତି। କୁହାଯାଏ ଯେ ବାରଣାସୀ ପରି ଏଠାରେ ବି ଭଗବାନ ଶିବ ମୃତ ବ୍ୟକ୍ତିର କାନରେ ତାରକ ମନ୍ତ୍ର

ଶୁଣାଇ ତାକୁ ମୁକ୍ତି ପ୍ରଦାନ କରିଥାନ୍ତି। ଶୁଣିବାକୁ ମିଳେ ଯେ ଏଠାରେ ମକଡ଼ି ପୋକ, ସର୍ପ, ହାତୀ ଏମାନେ ଭଗବାନ ଶିବଙ୍କର ଆରାଧନା କରୁଥିଲେ। ପଞ୍ଚମରେ ଭଗବାନ ଶିବଙ୍କର ଆକାଶ ମୂର୍ତ୍ତି ଆକାଶଲିଙ୍ଗ ଚିଦାମ୍ବରମ। ଭଗବାନ ଶିବଙ୍କର ଆକାଶଲିଙ୍ଗ ରୂପ କାବେରୀ ନଦୀର କୂଳରେ ତଥା ସମୁଦ୍ର ତଟରୁ 5 କିଲୋମିଟର ଦୂରରେ ଚିଦାମ୍ବରମରେ ବିରାଜିତ ହୋଇଛନ୍ତି। ଏଇଠି ମୂଳ ମନ୍ଦିରରେ କିଛି ମୂର୍ତ୍ତି ନାହିଁ। ଆଉ ଏକ ମନ୍ଦିରରେ ତାଣ୍ଡବ ନୃତ୍ୟକାରୀ ଚିଦାମ୍ବରେଶ୍ୱର ନଟରାଜଙ୍କର ମନୋରମ ମୂର୍ତ୍ତି ରହିଛି। ଚିଦାମ୍ବରମର ଅର୍ଥ ହେଉଛି ଚିତ୍, ଜ୍ଞାନ, ଅମ୍ବର, ଆକାଶ। ଶଙ୍କରଙ୍କ ମନ୍ଦିରରେ ସୁନାଚଦର ଦିଆ ଏକ ବଡ଼ ଦକ୍ଷିଣାବର୍ତ୍ତ ଶଙ୍ଖ ରଖାହୋଇଛି, ଯାହା ଗଜମୁକ୍ତା, ନାଗମଣି ଓ ଏକମୁଖୀ ରୁଦ୍ରାକ୍ଷ ପରି। ଏହା ଅମୂଲ୍ୟ ବୋଲି ଭକ୍ତମାନେ ମନେ କରନ୍ତି। ମନ୍ଦିରରେ ଗୋଟେ ପରେ ଗୋଟେ ପରଦା ରହିଛି। ପରଦା ଉଠାଇ ଦର୍ଶନ କଲେ ସ୍ୱର୍ଣ୍ଣମାଳ କିଛି ଦେଖିବାକୁ ମିଳେ। ଏହା ହେଉଛି ଭଗବାନ ଶିବଙ୍କର ଆକାଶଲିଙ୍ଗ। ଷଷ୍ଠରେ ଭଗବାନ ଶିବଙ୍କର ସୂର୍ଯ୍ୟମୂର୍ତ୍ତି। ଶାସ୍ତ୍ର ଓ ଧର୍ମଗ୍ରନ୍ଥ ଅନୁସାରେ ସୂର୍ଯ୍ୟ ହେଉଛନ୍ତି ପ୍ରତ୍ୟକ୍ଷ ଆଲୋକ ଦେବତା। ଶିବ ଓ ସୂର୍ଯ୍ୟଙ୍କ ଭିତରେ ପ୍ରଭେଦ ନାହିଁ। ସପ୍ତମରେ ଭଗବାନ ଶିବଙ୍କର ଚନ୍ଦ୍ରମୂର୍ତ୍ତି। ସୋମନାଥ, କାଠିଆବାଡ଼ ଓ ଚନ୍ଦ୍ରନାଥ। କାଠିଆବାଡ଼ର ସୋମନାଥ ଓ ପଶ୍ଚିମବଙ୍ଗର ଚଟଗାଓଁ ନିକଟ ଚନ୍ଦ୍ରନାଥ ଭଗବାନ ଶିବଙ୍କର ଚନ୍ଦ୍ରମୂର୍ତ୍ତିର ପ୍ରତୀକ ଅଟନ୍ତି। ଏହି ଚନ୍ଦ୍ରନାଥ ମନ୍ଦିର ଏକ ପର୍ବତ ଉପରେ ଅବସ୍ଥିତ। ଅଷ୍ଟମରେ ଭଗବାନ ଶିବଙ୍କର ଯଜମାନ ମୂର୍ତ୍ତି। ନେପାଳରେ ଅବସ୍ଥିତ ପଶୁପତିନାଥ ମହାଦେବ ଭଗବାନ ଶିବଙ୍କର ଅଷ୍ଟମୂର୍ତ୍ତିଗୁଡ଼ିକ ମଧ୍ୟରୁ ଯଜମାନ ମୂର୍ତ୍ତିର ପ୍ରତୀକ। ଏଠାରେ ପଶୁପତିନାଥ ଲିଙ୍ଗ ରୂପେ ନୁହେଁ, ମାନୁଷୀ ବିଗ୍ରହ ରୂପରେ ବିରାଜମାନ କରୁଛନ୍ତି। ମହିଷ ରୂପଧାରୀ ଭଗବାନ ଶିବଙ୍କର ଏହା ଶିରଭାଗ ଅଟେ। ନିକଟରେ ଏକ ମଣ୍ଡପରେ ନନ୍ଦୀର ମୂର୍ତ୍ତି ରହିଛି। ପାଖରେ ଦେବତାଙ୍କର ବିଶାଳ ମନ୍ଦିର ଅଛି। ନେପାଳର ରାଜଧାନୀ କାଠମାଣ୍ଡୁର ବାଗମତୀ ନଦୀର ଦକ୍ଷିଣ ପାର୍ଶ୍ୱ ତଟରେ ଆର୍ଯ୍ୟଘାଟ ନିକଟରେ ପଶୁପତିନାଥ ମନ୍ଦିର ଅବସ୍ଥିତ, ଯାହା ଚୀନ ଓ ଜାପାନ ଶୈଳୀରେ ମନ୍ଦିର ନିର୍ମାଣ ହୋଇଛି। ଏହି ମୂର୍ତ୍ତି ସ୍ୱର୍ଣ୍ଣ ନିର୍ମିତ ପଞ୍ଚମୁଖୀ। ମହାଶିବରାତ୍ରି ଅବସରରେ ଭଗବାନ ପଶୁପତିନାଥଙ୍କର ଦିବ୍ୟ ଦର୍ଶନର ମହାତ୍ମ୍ୟ ରହିଛି। ସର୍ବଭୂତ ଓ ଆତ୍ମାରେ ବ୍ରହ୍ମ ଅଥବା ଶିବଙ୍କର ଦର୍ଶନ ବିନା ଜନ୍ମ ମରଣରୁ ମୁକ୍ତି ମିଳେ ନାହିଁ। ବାସ୍ତବରେ ଜୀବ ଶରୀର ହିଁ ଶିବାଳୟ। ଯିଏ ମାୟାରୁ ମୁକ୍ତ ସେ ସଦା ଶିବଙ୍କର ପ୍ରତୀକ ବୋଲି ମନେ କରାଯାଏ। ସମ୍ପୂର୍ଣ୍ଣ ରୂପେ ଅଜ୍ଞାନତାରୁ ମୁକ୍ତ ହୋଇ ସ୍ୱୟଂ ତାଙ୍କ ଶ୍ରୀଚରଣରେ ସମର୍ପିତ ହେବା ଶିବତ୍ୱ ପ୍ରାପ୍ତି ବୋଲି ବିଦ୍ୱାନ ପଣ୍ଡିତମାନେ କହିଯାଇଛନ୍ତି। ଏଥର ଆସିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସ୍ୱରୂପ ଭଗବାନ ଶିବଙ୍କର ଦିବ୍ୟ ଦର୍ଶନ ଆଡ଼କୁ। ଦେବଦେବ ମହାଦେବ ଭଗବାନ ଶିବ ହେଉଛନ୍ତି ଅକ୍ଷର, ଅବ୍ୟକ୍ତ, ଅସୀମ, ଅନନ୍ତ ଏବଂ ପରାତ୍ପର ବ୍ରହ୍ମ। ତାଙ୍କର ଦେବସ୍ୱରୂପ ସମସ୍ତଙ୍କ ପାଇଁ ବନ୍ଦନୀୟ। ଶିବପୁରାଣ ଅନୁସାରେ ସମସ୍ତ ପ୍ରାଣୀମାନଙ୍କର କଲ୍ୟାଣ ନିମନ୍ତେ ଭଗବାନ ଶଙ୍କର ଲିଙ୍ଗ ରୂପରେ ବିଭିନ୍ନ ତୀର୍ଥରେ ନିବାସ କରୁଛନ୍ତି। ଭକ୍ତର ଉପାସନାରେ ପ୍ରସନ୍ନ ହୋଇ ଭଗବାନ ଶିବ ବିଭିନ୍ନ ସ୍ଥାନରେ ଆବିର୍ଭୂତ ହୋଇ ଓ ଜ୍ୟୋତିର୍ଲିଙ୍ଗ ରୂପରେ ବିରାଜମାନ କରିଛନ୍ତି। ପୃଥିବୀରେ ତ ଶିବଲିଙ୍ଗର ସଂଖ୍ୟା ଗଣି ହେବ ନାହିଁ, କିନ୍ତୁ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗର ମହାତ୍ମ୍ୟ ସର୍ବପ୍ରଧାନ। କୁହାଯାଏ କି ସକାଳୁ ଉଠି ଏହି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ 12 ନାମ ଉଚ୍ଚାରଣ କଲେ ହିଁ ପାପ ତାପ ବିନାଶ ହୋଇଥାଏ, ସଙ୍କଟ ଦୂର ହୁଏ। ତେବେ ଆସନ୍ତୁ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସମ୍ପର୍କରେ କିଛି ଜାଣିବା। ପ୍ରଥମରେ ସୋମନାଥ, ଗୁଜୁରାଟର ପ୍ରଭାସ ପାଟଣା। ଭଗବାନ ସୋମନାଥ, ଯାହାକୁ ପ୍ରଭାସ କ୍ଷେତ୍ର ବୋଲି କୁହାଯାଏ। ପୁରାଣରେ କୁହାଯାଇଛି କି ଦକ୍ଷ ପ୍ରଜାପତି ତାଙ୍କର 27 କନ୍ୟାଙ୍କୁ ଚନ୍ଦ୍ର ସହିତ ବିବାହ କରାଇଥିଲେ, କିନ୍ତୁ ଚନ୍ଦ୍ର ରୋହିଣୀଙ୍କ ପ୍ରତି ବିଶେଷ ଅନୁରାଗ ରଖିଥିଲେ। ଏଇଥିପାଇଁ ଦକ୍ଷଙ୍କର ଅନ୍ୟ କନ୍ୟାମାନେ ମନ ଦୁଃଖରେ ରହୁଥିଲେ। ଏହା ଜାଣିପାରି ରାଜା ଦକ୍ଷ ଚନ୍ଦ୍ରଙ୍କୁ କ୍ଷୟ ହେବାର ଅଭିଶାପ ଦେଲେ। ଚନ୍ଦ୍ର କ୍ଷୟଗ୍ରସ୍ତ ହେବାରୁ ସମ୍ପୂର୍ଣ୍ଣ ସୃଷ୍ଟିରେ ହାହାକାର ଦେଖାଗଲା। ସମସ୍ତ ଦେବତାମାନେ ଏହାର ନିରାକରଣ ପାଇଁ ବ୍ରହ୍ମାଙ୍କ ପାଖକୁ ଗଲେ। ବ୍ରହ୍ମା କହିଲେ, ଚନ୍ଦ୍ର ସମସ୍ତ ଦେବତାଙ୍କ ସହିତ ପ୍ରଭାସ ତୀର୍ଥକୁ ଯାଇ ଭଗବାନ ମୃତ୍ୟୁଞ୍ଜୟ ଶିବଙ୍କର ଆରାଧନା କରନ୍ତୁ। ଶିବ ପ୍ରସନ୍ନ ହେଲେ ଚନ୍ଦ୍ର ରୋଗମୁକ୍ତ ହେବେ। ସେଇଆ ହିଁ ହେଲା। ସମସ୍ତ ଦେବତା ଓ ଚନ୍ଦ୍ର ଭଗବାନ ଶଙ୍କରଙ୍କର ଆରାଧନା କରି ଅମରବର ପ୍ରାପ୍ତ ହେଲେ। ତତ୍ପରେ ଚନ୍ଦ୍ର ଦେବତାଗଣଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଆଶୁତୋଷ ପାର୍ବତୀଙ୍କ ସହ ଏହି କ୍ଷେତ୍ରରେ ଜ୍ୟୋତିର୍ଲିଙ୍ଗ ସ୍ୱରୂପ ଏଠାରେ ନିବାସ କଲେ। ମହାଭାରତ, ଶ୍ରୀମଦ୍ ଭାଗବତ ଓ ସ୍କନ୍ଦପୁରାଣ ଆଦି ଗ୍ରନ୍ଥରେ ଶିବଙ୍କର ମହିମା ବିଶେଷ ଭାବରେ ବର୍ଣ୍ଣିତ ହୋଇଛି। ସୋମନାଥ ଜ୍ୟୋତିର୍ଲିଙ୍ଗ ଗର୍ଭଗୃହରେ ଏକ ଗୁମ୍ଫା ଅଛି, ସେଇଠି ନିରନ୍ତର ଦୀପ ଜଳୁଛି। ଦ୍ୱିତୀୟରେ ଭଗବାନ ଶ୍ରୀ ମଲ୍ଲିକାର୍ଜୁନ, ଆନ୍ଧ୍ରପ୍ରଦେଶର ଶ୍ରୀଶୈଳମ। ଏହି ମନ୍ଦିର
କୃଷ୍ଣା ନଦୀର ତଟରେ ଥିବା ଶ୍ରୀ ଶୈଳ ପର୍ବତ ଉପରେ ଅବସ୍ଥିତ। ପୁରାଣ କଥାବସ୍ତୁ ଅନୁସାରେ ଥରେ ଶିବଙ୍କର ଦୁଇ ପୁତ୍ର ଶ୍ରୀ ଗଣେଶ ଓ ଶ୍ରୀ କାର୍ତ୍ତିକ ପ୍ରଥମେ ବିବାହ କରିବାକୁ ନେଇ ପରସ୍ପର ମଧ୍ୟରେ ବିବାଦ ଓ ଦ୍ୱନ୍ଦ୍ୱରେ ଲାଗି ରହିଲେ। ଭବାନୀ ଶଙ୍କର କହିଲେ, ଯିଏ ପୃଥିବୀର ପରିକ୍ରମା ଆଗ କରିବ ସିଏ ପ୍ରଥମେ ବିବାହ କରିବ। ଏହା ଶୁଣି କାର୍ତ୍ତିକ ମୟୂର ଉପରେ ବସିପଡ଼ି ପୃଥିବୀ ପରିକ୍ରମା ଆରମ୍ଭ କରିଦେଲେ। କିନ୍ତୁ ଗଣେଶ ଶିବ ପାର୍ବତୀଙ୍କ ଚାରିପଟେ ସାତ ଥର ପରିକ୍ରମା କଲେ, ଫଳରେ ଗଣେଶ ପୃଥିବୀ ପରିକ୍ରମାର ସଫଳତାର ଅଧିକାରୀ ହେଲେ। ତାଙ୍କର ସିଦ୍ଧି ଓ ବୁଦ୍ଧି ନାମକ କନ୍ୟା ସହ ବିବାହ ହେଲା। କାର୍ତ୍ତିକ ପୃଥିବୀ ପ୍ରଦକ୍ଷିଣ ସାରି ଫେରିବା ପରେ ସମ୍ପୂର୍ଣ୍ଣ ଘଟଣା ଜାଣିବାକୁ ପାଇଲେ ଏବଂ ରାଗିଯାଇ କ୍ରୌଞ୍ଚ ପର୍ବତକୁ ଚାଲିଗଲେ। ତାଙ୍କୁ ବୁଝେଇ ଡକେଇ ଆଣିବା ପାଇଁ ଶିବ ଓ ପାର୍ବତୀ ନିଜେ ଗଲେ, କିନ୍ତୁ କାର୍ତ୍ତିକ ଆସିଲେ ନାହିଁ, ସେଠାରୁ ଅନ୍ୟତ୍ର ଚାଲିଗଲେ। ସେଇଠୁ ଭଗବାନ ଶିବ ମଲ୍ଲିକାର୍ଜୁନ ରୂପରେ ସେହି କ୍ରୌଞ୍ଚ ପର୍ବତରେ ରହିଲେ। ତୃତୀୟରେ ମହାକାଳେଶ୍ୱର, ମଧ୍ୟପ୍ରଦେଶର ଉଜ୍ଜୟିନୀରେ। ଉଜ୍ଜୟିନୀର ମହାକାଳେଶ୍ୱର, ଯାହାକୁ ଅବନ୍ତିକାପୁରୀ ମଧ୍ୟ କହନ୍ତି, ମାଳବ ପ୍ରଦେଶ ଅନ୍ତର୍ଗତ କ୍ଷିପ୍ରା ନଦୀ କୂଳରେ ଉଜ୍ଜୟିନୀ ନଗରୀ ଅଛି। କୁହାଯାଏ କି ଶ୍ରୀକର ନାମକ ଏକ ପାଞ୍ଚ ବର୍ଷର ଗୋପାଳକ ଏକ ସାମାନ୍ୟ ପଥରକୁ ଘରେ ସ୍ଥାପିତ କରି ଅତ୍ୟନ୍ତ ଭକ୍ତିଭାବରେ ଶଙ୍କରଙ୍କର ଉପାସନା କରିବାକୁ ଲାଗିଲା। ରାଜା ଚନ୍ଦ୍ରସେନ ତାହା ଦେଖି ପ୍ରସନ୍ନ ହେଲେ। ଭଗବାନ ଶିବ ବାଳକ ଉପରେ ପ୍ରସନ୍ନ ହୋଇ ନିଜେ ଜ୍ୟୋତିର୍ଲିଙ୍ଗ ରୂପରେ ପ୍ରକଟ ହେଲେ। ଚତୁର୍ଥରେ ଶ୍ରୀ ଓଙ୍କାରେଶ୍ୱର ବା ଅମଳେଶ୍ୱର। ଏହି ପବିତ୍ର ବିଗ୍ରହ ମଧ୍ୟପ୍ରଦେଶ ଖାଣ୍ଡୁଆ ଜିଲ୍ଲାର ଶିବପୁରୀ ଦ୍ୱୀପ ନର୍ମଦା ନଦୀ କୂଳରେ ଅବସ୍ଥିତ। ମାନ୍ଧାତା ପର୍ବତ ଉପରେ ଦେବାଧିଦେବ ଶିବ ଓଙ୍କାରେଶ୍ୱର ଉପରେ ବିଦ୍ୟମାନ ହୋଇଛନ୍ତି। ଓଙ୍କାରେଶ୍ୱର ଲିଙ୍ଗ ନିର୍ମାଣ ହୋଇନାହାନ୍ତି, ପ୍ରାକୃତିକ ରୂପରେ ଅଛନ୍ତି। ତାଙ୍କର ଚାରିପଟେ ଜଳପୂର୍ଣ୍ଣ। ଏହି ଲିଙ୍ଗର ବିଶେଷତ୍ୱ ହେଉଛି କି ଶିବ ଗମ୍ବୁଜ ତଳେ ନାହାନ୍ତି, ପର୍ବତ ଶିଖରରେ ଶିବଙ୍କର ପ୍ରତିମା ରହିଛି। ପର୍ବତରେ ଆବୃତ ଏହି ମନ୍ଦିର ସାକ୍ଷାତ ଓଙ୍କାରେଶ୍ୱର ରୂପରେ ଦେଖିବାକୁ ମିଳେ। ପଞ୍ଚମରେ କେଦାରନାଥ, ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ, ହିମାଳୟର କୂଳରେ ଶ୍ରୀ କେଦାରେଶ୍ୱର, ଯେଉଁ ସ୍ଥାନକୁ ଆମେ କେଦାରନାଥ ଧାମ ବୋଲି କହୁଁ। ଉତ୍ତରାଖଣ୍ଡର ପର୍ବତରେ ଏହି ଧାମ ପର୍ବତରାଜ ହିମାଳୟର କେଦାର ନାମକ ଶୃଙ୍ଗରେ ବିଦ୍ୟମାନ। ଶାସ୍ତ୍ରରେ ଅଛି, ସ୍ୱାମୀ କେଦାରେଶ୍ୱରଙ୍କ ସହିତ ନରନାରାୟଣ ମୂର୍ତ୍ତି ଦର୍ଶନ କଲେ ପାପମୋଚନ ହୁଏ, ଜୀବମୁକ୍ତି ପ୍ରାପ୍ତି ହୁଏ। କେଦାରେଶ୍ୱରଙ୍କର ସ୍ଥାପନାକୁ ନେଇ କୁହାଯାଏ ଯେ ହିମାଳୟର କେଦାର ପର୍ବତରେ ବିଷ୍ଣୁଙ୍କର ଅବତାର ମହାତପସ୍ୱୀ ଶ୍ରୀନର ଓ ନାରାୟଣ ତପସ୍ୟା କରୁଥିଲେ। ଏମାନଙ୍କର ଆରାଧନାରେ ପ୍ରସନ୍ନ ହୋଇ ଭଗବାନ ଶଙ୍କର ନିଜେ ପ୍ରକଟ ହେଲେ ଓ ତାଙ୍କ ପ୍ରାର୍ଥନା ଅନୁସାରେ ଜ୍ୟୋତିର୍ଲିଙ୍ଗ ରୂପରେ ଏଠାରେ ସଦା ବାସ କରିବାକୁ ବର ପ୍ରଦାନ କଲେ। ସତ୍ୟଯୁଗର ମହାନ ଭକ୍ତ ଉପମନ୍ୟୁ ଏଠାରେ ଭଗବାନ ଶଙ୍କରଙ୍କର ଆରାଧନା କରିଥିଲେ। ଦ୍ୱାପରରେ ପାଣ୍ଡବମାନେ ଏଠାରେ ତପସ୍ୟା କରିଥିଲେ। କେଦାରନାଥ ଧାମରେ ଭଗବାନ ଶିବଙ୍କର ନିତ୍ୟ ସାନ୍ନିଧ୍ୟ ମିଳେ ବୋଲି ବିଶ୍ୱାସ କରାଯାଏ। ଷଷ୍ଠରେ ଶ୍ରୀ ଭୀମଶଙ୍କର। ମହାରାଷ୍ଟ୍ରର ମୁମ୍ବାଇ ସହରର ପୂର୍ବ ଓ ପୁଣେ ସହରର ଉତ୍ତର ପଟରେ ଥିବା ଭୀମା ନଦୀର ତଟରେ ସଂଜ୍ଞାଦ୍ରୀଠାରେ ଭୀମଶଙ୍କର ବିରାଜିତ। ମୂର୍ତ୍ତିରୁ ଜଳ ବାହାରି ତଳକୁ ପଡ଼ୁଛି, ପାଖରେ ଦୁଇଟି କୁଣ୍ଡ ଅଛି। କୁହାଯାଏ କି ଯେତେବେଳେ ଭଗବାନ ଶିବ ତ୍ରିପୁରାସୁର ବଧ କରିବା ପରେ ଏହି ସ୍ଥାନରେ ବିଶ୍ରାମ ନେଇଥିଲେ, ସେହି ସମୟରେ ଅବଧର ଭୀମ ନାମକ ଏକ ସୂର୍ଯ୍ୟବଂଶୀୟ ରାଜା ତପସ୍ୟା କରୁଥିଲେ। ଶଙ୍କର ତପସ୍ୟାରେ ପ୍ରସନ୍ନ ହୋଇ ତାଙ୍କୁ ଦର୍ଶନ ଦେଲେ। ସେବେଠାରୁ ଅଲୌକିକ ଜ୍ୟୋତିର୍ଲିଙ୍ଗ ଭୀମଶଙ୍କର ନାମରେ ପ୍ରସିଦ୍ଧ ହେଲା। ଆସାମର କାମରୂପ ଜିଲ୍ଲାର ଗୌହାଟୀ ନିକଟସ୍ଥ ବ୍ରହ୍ମପୁର ପାହାଡ଼ ଉପରେ ଆଉ ଏକ ଜ୍ୟୋତିର୍ଲିଙ୍ଗ ଶ୍ରୀ ଭୀମଶଙ୍କର ଅବସ୍ଥାନ କରିଛନ୍ତି। ସପ୍ତମରେ କାଶୀ ବିଶ୍ୱନାଥ, ଶ୍ରୀ ବିଶ୍ୱେଶ୍ୱର ଉତ୍ତରପ୍ରଦେଶର ବାରଣାସୀଠାରେ। ଏହି ବାରଣାସୀର ବିଶ୍ୱନାଥ ଧାମ ନାମରେ ପରିଚିତ। ଏହି ପବିତ୍ର ନଗରୀର ମହିମା ରହିଛି। କୁହାଯାଏ କି ପ୍ରଳୟ ସମୟରେ ବି ଏହାର ବିଲୋପ ହୋଇନାହିଁ। କାଶୀର ଉତ୍ତରରେ ଓଙ୍କାରଖଣ୍ଡ, ଦକ୍ଷିଣରେ କେଦାରଖଣ୍ଡ ଓ ମଝିରେ ବିଶ୍ୱେଶ୍ୱର ଖଣ୍ଡ ରହିଛି। ଏହି ବିଶ୍ୱେଶ୍ୱର ଖଣ୍ଡ ମଧ୍ୟରେ ବାବା ବିଶ୍ୱନାଥଙ୍କର ପ୍ରସିଦ୍ଧ ମନ୍ଦିର ଅଛି। କିନ୍ତୁ କୁହାଯାଏ କି ଶ୍ରୀ କାଶୀ ବିଶ୍ୱନାଥଙ୍କର ମୂଳ ଜ୍ୟୋତିର୍ଲିଙ୍ଗ ଏଠାରେ ଉପଲବ୍ଧ ନାହିଁ। ମନ୍ଦିରର ସ୍ଥାପନା ବା ପୁନଃସ୍ଥାପନା ଶଙ୍କରଙ୍କ ଅବତାର ଭଗବାନ ଆଦିଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ହୋଇଥିଲା। ଏହି ପ୍ରାଚୀନ ମନ୍ଦିରକୁ ମୂର୍ତ୍ତି ଧ୍ୱଂସକାରୀ ମୋଗଲ ବାଦଶାହ ଆଉରଙ୍ଗଜେବ ନଷ୍ଟଭ୍ରଷ୍ଟ କରିଦେଲା ଏବଂ ସେଠାରେ ମସଜିଦ ନିର୍ମାଣ କରିଦେଲା। ନୂତନ ବିଶ୍ୱନାଥ ମନ୍ଦିର ନିର୍ମାଣ ମହତି ଶିବଭକ୍ତ ଇନ୍ଦୋରର ମହାରାଣୀ ଅହଲ୍ୟାବାଈଙ୍କ ଦ୍ୱାରା ହୋଇଥିଲା। ବିଶ୍ୱନାଥ ବାବାଙ୍କୁ ଦର୍ଶନ କଲେ ଜନ୍ମଜନ୍ମର ପାପ ବିନାଶ ହୋଇଥାଏ। ଅଷ୍ଟମରେ ଶ୍ରୀ ତ୍ର୍ୟମ୍ବକେଶ୍ୱର।
ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ଅବସ୍ଥିତ ଏହି ଜ୍ୟୋତିର୍ଲିଙ୍ଗ ଶ୍ରୀ ତ୍ର୍ୟମ୍ବକେଶ୍ୱର ମହାଦେବ ଗୋଦାବରୀ

ଗୋଦାବରୀ ନଦୀର ଉଦ୍ଗମ ସ୍ଥଳ ନିକଟରେ ଏହି ମନ୍ଦିର ଅବସ୍ଥିତ। ଏଇଠି ପ୍ରଭୁଙ୍କର ମହିମା ଅପାର। ଗୌତମ ଋଷି ଓ ଗୋଦାବରୀ ନଦୀର ପ୍ରାର୍ଥନାରେ ପ୍ରସନ୍ନ ହୋଇ ଭଗବାନ ଶିବ ଏଠାରେ ନିବାସ କରିବାକୁ କୃପା କଲେ। ଏହି ମନ୍ଦିର ଭିତରେ ଏକ ଛୋଟ ଗାଢ଼ରେ ତିନୋଟି ଲିଙ୍ଗ ଅଛନ୍ତି, ଯାହାକୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ବୋଲି କହନ୍ତି। ନବମରେ ଆସିବା ଶ୍ରୀ ବୈଦ୍ୟନାଥ ଧାମ, ଝାଡ଼ଖଣ୍ଡର ଦେବଘରଠାରେ ଶ୍ରୀ ବୈଦ୍ୟନାଥେଶ୍ୱର ଯେଉଁଠି ବିରାଜିତ, ତାହା ବୈଦ୍ୟନାଥ ଧାମ ନାମରେ ପରିଚିତ। ପୁରାଣ କଥା ଅନୁସାରେ ଥରେ ଲଙ୍କା ଅଧିପତି ରାକ୍ଷସ ରାଜ ରାବଣ ହିମାଳୟ ଯାଇ ଶିବଙ୍କୁ ପ୍ରସନ୍ନ କରିବା ପାଇଁ କଠୋର ତପସ୍ୟା କଲା। ନିଜର ମୁଣ୍ଡ କାଟି ଶିବଲିଙ୍ଗ ଉପରେ ଚଢ଼ାଇ ଦେଲା। ଗୋଟି ଗୋଟି କରି ନଅଟି ଶିର କାଟି ଚଢ଼ାଇବା ପରେ ଦଶମ ମୁଣ୍ଡ କାଟିଲା ବେଳକୁ ସ୍ୱୟଂ ଭଗବାନ ଶିବ ପ୍ରକଟ ହେଲେ ସାମ୍ନାରେ ଓ ନଅଟି ମୁଣ୍ଡ ରାବଣକୁ ପୁଣି ଥରେ ଲଗାଇ ଦେଇ ବର ମାଗିବାକୁ କହିଲେ। ରାବଣ ସେହି ଦିବ୍ୟଲିଙ୍ଗକୁ ଲଙ୍କାରେ ନେଇ ସ୍ଥାପନା କରିବାକୁ ମହାଦେବଙ୍କୁ ଆଜ୍ଞା ମାଗିଲେ। ମହାଦେବ ସିନା ଆଜ୍ଞା ଦେଲେ, ତା ସହିତ ଏକ ଚେତାବନୀ ମଧ୍ୟ ଶୁଣାଇ ଦେଲେ, ଯଦି ନେଲାବେଳେ ବାଟରେ ଏହି ଲିଙ୍ଗ କେଉଁଠି ଭୂମିରେ ରଖାହୁଏ ତେବେ ତାହା ଅଚଳ ହୋଇଯିବ। ଶେଷରେ ସେଇଆ ହିଁ ହେଲା। ରାବଣ ଦିବ୍ୟଲିଙ୍ଗ ନେଇ ଯାଉଥିଲା ବେଳେ ବାଟରେ ଶ୍ମଶାନ ଆସିବାରୁ ତାକୁ ଲଘୁଶଙ୍କା ନିବୃତ୍ତିର ଆବଶ୍ୟକତା ପଡ଼ିଲା। ସେହି ଲିଙ୍ଗକୁ ଜଣେ ଗୋପକୁମାର ହାତରେ ଦେଇ ଲଘୁଶଙ୍କା ନିବୃତ୍ତି ପାଇଁ ଚାଲିଗଲା। ଲିଙ୍ଗ ବହୁତ ଓଜନର ହୋଇଥିବାରୁ ଗୋପକୁମାର ତାହାକୁ ଭୂଇଁ ଉପରେ ରଖିଦେଲା। ତାପରେ ରାବଣ ଫେରି ତାର ସବୁବଳ ପ୍ରୟୋଗ କରି ଯେତେ ଚେଷ୍ଟା କଲା, ଆଉ ଲିଙ୍ଗକୁ ଉଠାଇ ପାରିଲା ନାହିଁ। ତାକୁ ନିରାଶ ହେବାକୁ ପଡ଼ିଲା ଓ ଲିଙ୍ଗମୂର୍ତ୍ତି ଉପରେ ନିଜର ଅଙ୍ଗୁଳି ଜୋରେ ଦବାଇ ଦେଇ ଲଙ୍କା ଚାଲିଗଲା। ତାପରେ ବ୍ରହ୍ମା, ବିଷ୍ଣୁ, ଦେବତାମାନେ ଆସି ସେଠାରେ ଶିବଲିଙ୍ଗଙ୍କର ପୂଜା ଅର୍ଚ୍ଚନା କଲେ। ସେବେଠାରୁ ଭଗବାନ ଶିବ ବୈଦ୍ୟନାଥ ଧାମରେ ରାବଣେଶ୍ୱର ରୂପରେ ଅବସ୍ଥିତ ଓ ରାବଣର ଅଙ୍ଗୁଳି ଦାଗ ମଧ୍ୟ ସେହି ଲିଙ୍ଗରେ ଏପର୍ଯ୍ୟନ୍ତ ରହିଛି। ଦଶମରେ ଶ୍ରୀ ନାଗେଶ୍ୱର ଗୁଜୁରାଟର ଦ୍ୱାରକା ନିକଟରେ ଭଗବାନଙ୍କର ସ୍ଥାନ ଗୋମତୀ ଦ୍ୱାରକା, ଭେଟ ଦ୍ୱାରକା ଯିବା ସମୟରେ ବାଟରେ ପଡ଼ିବ ଶ୍ରୀ ନାଗେଶ୍ୱର ମନ୍ଦିର। ଶିବପୁରାଣରେ ଅଛି ଶ୍ରୀ ନାଗେଶ୍ୱରଙ୍କର ଦର୍ଶନ ଅଲୌକିକ ଓ ତାଙ୍କର ଉତ୍ପତ୍ତି ଓ ମହାତ୍ମ୍ୟ ବିଷୟରେ ଶୁଣିଲେ ସମସ୍ତ ପାପ ତାପ ଦୂର ହୋଇଯାଏ। ତାପରେ ଶ୍ରୀ ରାମେଶ୍ୱର, ତାମିଲନାଡ଼ୁର ରାମେଶ୍ୱର ଦ୍ୱୀପ, ଭଗବାନ ଶିବଙ୍କର ଏକାଦଶ ଜ୍ୟୋତିର୍ଲିଙ୍ଗ, ତାମିଲନାଡ଼ୁର ସେତୁବନ୍ଧ ରାମେଶ୍ୱର ଧାମ, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ କରକମଳରେ ଏହାର ସ୍ଥାପନା ହୋଇଛି। ମାତା ସୀତାଙ୍କୁ ଉଦ୍ଧାର କରିବା ପାଇଁ ଲଙ୍କା ଅଭିଯାନ କରିବା ପୂର୍ବକ ଭଗବାନ ଶ୍ରୀରାମଚନ୍ଦ୍ର ସମୁଦ୍ରକୂଳରେ ବାଲିରେ ଏକ ଶିବଲିଙ୍ଗ ନିର୍ମାଣ କରିଥିଲେ। ଭଗବାନ ଶିବଙ୍କର ପୂଜା କରି ଲଙ୍କା ବିଜୟ ପ୍ରାପ୍ତ ହୋଇଥିଲେ। ଦ୍ୱାଦଶରେ ଆସିବା ଶ୍ରୀ ଘୃଷ୍ଣେଶ୍ୱର, ମହାରାଷ୍ଟ୍ରର ଔରଙ୍ଗାବାଦ ନିକଟରେ ଇଲୋରା ଠାରେ ଜ୍ୟୋତିର୍ଲିଙ୍ଗ ବହୁ ପ୍ରାଚୀନ, ଦକ୍ଷିଣରେ ଥିବା ଦେବଗିରି ପର୍ବତ ନିକଟରେ ଅବସ୍ଥିତ। ଏହାକୁ ନେଇ ଅନେକ କିମ୍ବଦନ୍ତୀ ରହିଛି। ମହାଦେବଙ୍କୁ ଦର୍ଶନ ମାତ୍ରେ ବୁଦ୍ଧି ଜ୍ଞାନ ପ୍ରାପ୍ତ ହୁଏ, ପାପ ଦୂର ହୁଏ। ମଧ୍ୟପ୍ରଦେଶର ଜବଲପୁର ଠାରୁ କିଛି ଦୂରରେ ନର୍ମଦା ଓ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ଯେଉଁଠି ପଞ୍ଚବଟୀ ଭୃଗୁ ମହର୍ଷିଙ୍କର ଆଶ୍ରମ ରହିଛି, ପର୍ବତମାଳା ସବୁ ଘେରି ରହିଛି, ସେଇଠି ଭଗବାନ ଗୌରୀଶଙ୍କର ବିରାଜିତ। ଦକ୍ଷିଣ ଭାରତର ତିରୁଚିନ୍ନାଗୋଡ଼ଠାରେ ଅର୍ଦ୍ଧନାରୀଶ୍ୱର ମନ୍ଦିର ଅଛି। ଏହାର ପ୍ରତିମା ପୁରୁଷ ଓ ପ୍ରକୃତିର ସମ୍ମିଳିତ ରୂପ। ରାସସ୍ଥଳୀ ବୃନ୍ଦାବନରେ ଅଛନ୍ତି ଶ୍ରୀ ଗୋପେଶ୍ୱର ମହାଦେବ। ବୃନ୍ଦାବନର ଏହି ଗୋପେଶ୍ୱର ମହାଦେବଙ୍କୁ ନେଇ ସୁନ୍ଦର କାହାଣୀଟିଏ ଅଛି। ଥରେ ବାଙ୍କବିହାରୀ ରାସେଶ୍ୱର ଶ୍ରୀକୃଷ୍ଣ ଗୋପରେ ବଂଶୀ ବଜାଉଥିଲେ। ଶ୍ରୀକୃଷ୍ଣଙ୍କର ବଂଶୀର ମଧୁର ମୂର୍ଚ୍ଛନାରେ କୈଳାସ ପର୍ବତରେ ସମାଧିସ୍ଥ ଶିବଙ୍କର ଧ୍ୟାନଭଙ୍ଗ ହୋଇଗଲା। ସେ ବିଭୋର ହୋଇ ତତ୍କ୍ଷଣାତ୍ ପାର୍ବତୀ ଓ କୈଳାସ ଛାଡ଼ି ବାଉଳି ହୋଇ ଆନନ୍ଦରେ ବ୍ରଜଧାମକୁ ଆସିଲେ। ଗୋପୀମାନଙ୍କ ଗହଳରେ ମିଶିଗଲେ ଓ ଶ୍ରୀକୃଷ୍ଣଙ୍କର ବିଶ୍ୱମୋହନ ରୂପ ଦେଖି ପରମ ତୃପ୍ତି ଲାଭ କଲେ। ଶ୍ରୀକୃଷ୍ଣ ରାସେଶ୍ୱରୀ ଦେବୀ ରାଧାଙ୍କ ସହ ନୃତ୍ୟ କରୁଥାନ୍ତି। ହଠାତ୍ ଶ୍ରୀକୃଷ୍ଣ ଶିବଙ୍କର ହାତ ଧରି ପକାଇଲେ, କହିଲେ, ଆସନ୍ତୁ ମହାରାଜ ଗୋପେଶ୍ୱର, ଆପଣଙ୍କୁ ସ୍ୱାଗତ। ସେଇଠୁ ସେ ବ୍ରଜଧାମରେ ଶ୍ରୀ ଗୋପେଶ୍ୱର ହୋଇ ଶ୍ରୀ ମଦନ ମୋହନଙ୍କର ରାସରସାମୃତ ପାନ କରୁଛନ୍ତି। ଶ୍ରୀ ଆତ୍ମବୀରେଶ୍ୱର, ଶ୍ରୀ ହରିହର ନଟରାଜ, ଶ୍ରୀ ଦକ୍ଷେଶ୍ୱର ମହାଦେବ, ଶ୍ରୀ ଦୁଗ୍ଧେଶ୍ୱର ମହାଦେବ, ଭୀମଶଙ୍କର, ଯୋଗେଶ୍ୱର, ଗୋକର୍ଣ୍ଣନାଥ, ମହାବଳେଶ୍ୱର, ଶ୍ରୀ ନାଗେଶ୍ୱର, ଏହିପରି ଅଜସ୍ର ନାମରେ ମହାଦେବ ବହୁ ସ୍ଥାନରେ ପୂଜା ପାଉଛନ୍ତି। ପୁରୀରେ ଶ୍ରୀ ଲୋକନାଥ, ଏକାମ୍ର ଭୁବନେଶ୍ୱରରେ ଶ୍ରୀ ଲିଙ୍ଗରାଜ, କଟକ ମହାନଦୀ ତଟରେ ଧବଳେଶ୍ୱର, ଢେଙ୍କାନାଳରେ କପିଳାସ, ଦେଓଗାଁଠାରେ ଶ୍ରୀ କୁଶଳେଶ୍ୱର, ଲୋଡ଼ୁକେଶ୍ୱରରେ ଲଡ଼ୁବାବା, ଆରୁଡ଼ିଧାମରେ ବାବା ଆଖଣ୍ଡଳମଣି, ପଞ୍ଚଲିଙ୍ଗେଶ୍ୱର ଇତ୍ୟାଦି ଦେବଦେବ ମହାଦେବ ସର୍ବତ୍ର ବିଦ୍ୟମାନ। ସିଏ ଆଲୋକ, ସିଏ ହିଁ ଅନ୍ଧାର। ସେଇ

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ରାତି 10:35:04 ପ୍ରଚାର କରୁଛୁ ଆକାଶବାଣୀର ଚିରସବୁଜ ଗୀତକୁ ନେଇ କାର୍ଯ୍ୟକ୍ରମ ଚିରନ୍ତନୀ। ଚିରନ୍ତନୀ କାର୍ଯ୍ୟକ୍ରମର ପ୍ରାରମ୍ଭରେ କଣ୍ଠଶିଳ୍ପୀ ହେଉଛନ୍ତି ସ୍ମୃତିରଞ୍ଜନ ମହାନ୍ତି।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନଙ୍କର ପ୍ରିୟ ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ 99.3 meter ତଥା 1584 kHz ଏବଂ FM ବ୍ୟାଣ୍ଡରେ 101 MHz ଯୋଗେ। ଏଥରର ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ ସ୍ମୃତି ଅଞ୍ଜନା ମହାନ୍ତି ଏବଂ ଗିରିଜା ପ୍ରସନ୍ନ ମିଶ୍ର।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ରାତି 11:10 କହି ରଖୁଛୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ ଆସନ୍ତାକାଲି ଆମର ଅଧିବେଶନ ଆରମ୍ଭ ହେବ ପ୍ରାତଃ 5:55 ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ପ୍ରଚାର କରିବୁ 6:10

ସେକେଣ୍ଡ କହି ରଖୁଛୁ, ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ ଆସନ୍ତାକାଲି ଆମର ଅଧିବେଶନ ଆରମ୍ଭ ହେବ ପ୍ରାତଃ 5:55ରେ। ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ପ୍ରଚାର କରିବୁ 6:10।